Mon Doctor. ନେଇ ଚିକିତ୍ସକ ନାହିଁ ରୋଗୀ ମାନେ ଦେଇ ଦିଅନ୍ତି।

ହେବ ନାହିଁ। ଯାହା ମିଳି ସନ୍ତୋଷ ଏବଂ ଚିନ୍ତା କରାଯାଇପାରେ।

ଦେଖିବାକୁ ମିଳେ ନାହିଁ। ପ୍ରଶ୍ନ କର ଧନ ମନ ହୋଇଥାଏ।

ସେ ସବୁଠାରେ ବିଦ୍ୟମାନ। ସେ ଈଶ୍ୱର ବିଦ୍ୟମାନ। ଧନ

ପ୍ରଚାର ହେବାକୁ ଥିବା ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି ସକାଳ 9ଟାରେ ଖବର ମଧୁର ଗୀତର କାର୍ଯ୍ୟକ୍ରମ

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗି ନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ବୈଷୟିକ ଦଳ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଟ୍ରିବ୍ୟୁନାଲ୍ରେ ସମୀକ୍ଷା କରାଯାଇଥିଲା। ଉଭୟ ରାଜ୍ୟରେ ପ୍ରବାହିତ ମହାନଦୀର କେଉଁ ସ୍ଥାନରେ କେତେ ପରିମାଣର ପାଣି ରହିଛି ତା'ର ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମାସ 11 ଟ୍ରିବ୍ୟୁନାଲ୍ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ କେସିଙ୍ଗା ସ୍ଥିତ କୁଲ୍ଲୁପଡ଼ାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍ତି। 48 ଏକରରୁ ଉର୍ଦ୍ଧ୍ୱ ପରିମିତ ସ୍ଥାନରେ ଏହି ପାର୍କ 10 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ ଓ ନବ ଉଦ୍ୟୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆଜିଠାରୁ ଅନୁଷ୍ଠିତ ହେଉଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିଓ ବୁନ୍ଦା ଆଜି ଦେଇନଥିବା ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆଜି ଶେଷ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସ 5 ଚିଠା ତାଲିକା ପ୍ରସ୍ତୁତ ହେବ। କନ୍ଧମାଳ ଜିଲ୍ଲାରେ 100% ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିପାସନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ କାର୍ଯ୍ୟ, ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରୁଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥାଏ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନ

0: ଆକାଶବାଣୀ କଟକ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 11:15 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ। ସେସେଲ୍ସର ରୋଚେ କଇମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ 2 ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରିବେ। ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି 3 ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଗୁଜରାଟକୁ 3 ଗସ୍ତରେ ଥିବା ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର ଚିନ୍ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଗତ 12 ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରକୁ ବ୍ୟାପକ କରାଯାଉଛି। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରାୟ 62 ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ, ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି, ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ୍ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋରେଞ୍ଜ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁର ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ସକାଳ 9:10

उपस्थापन संस्कृत कोटि अछि पात्रतम पात्र अर्थात

କାର୍ଯ୍ୟରେ ଲଗେଇ ଥାଉ, ଆଉ ଯେଉଁ ଧର୍ମ କର୍ମ କାର୍ଯ୍ୟରେ ଲାଗେ ସେଇଠି ମୁଖ। ତେଣୁ ପିଲାଏ ସବୁ ତେଣୁ ମନ ଦେଇ ପାଠ ପଢ଼ିଲେ ଆଉ ତାହେଲେ କରିପାରିବ। ଏଇ କଥା ମନେ ରଖିବ। ଆଶା ଏବେ ଗୀତଟି ଶୁଣ।

പിള്ള വിദ്യാഭ്യാസ ഭൂമി ഗല്ലാണി ତୁମର ସାଙ୍ଗସାଥି ସମସ୍ତଙ୍କ ସହିତ ଦେଖିଲେ ଆବେଗ ଲାଗିଥାଏନି ସେମାନେ ଏବେ ଯେତେବେଳେ ଖୁସି ଲାଗୁଥିବ ନିଶ୍ଚୟ ଆଉ ଯିଏ ସେମାନଙ୍କୁ ନିଶ୍ଚୟ ଟିକେ କଷ୍ଟ ହେଲା ଯଦି ଭୁଲ ହେଇଛି ଏବେ ପାଠ ପଢ଼ିବାକୁ ବହୁତ ଶୀଘ୍ର ଥିବ ଆଉ ଏବେ ବିଦ୍ୟାଳୟ ଖୋଲିଲାଣି ବିଦ୍ୟାଳୟକୁ ଗଲେଣି କେମିତି ତାଙ୍କ ବିଦ୍ୟାଳୟ

0: Famosa. Sí.
1: ¿Cuál?
0: De la maldita cara, ya la sana.

0: Yaman di cakara, yaman asana, yaman maju, kaman di dam sama, cakara sakti bhagavati. ଆଉ ଖାଇଲା ବେଳେ ଯେ ମନ୍ତ୍ରା
1: ତମେ ସକାଳୁ କେତେବେଳେ ଉଠ?
0: ମୁଁ ସକାଳୁ କେବେ କେମିତି 5:30 ନାଇଁ ତ 6
1: ଉଠିକି
0: ବସନେ ଯେ ବି ପର୍ବତ ସରିଲା ଏତିକି
1: ବହୁତ ବଢିଆ ମନେ ରଖିଛ ବହୁତ ଯେତେବେଳେ ଶୁଣ
0: ଶୁଣେ
1: ଆଚ୍ଛା ମନେ ଆମେ ଯଦି ସବୁଦିନ

0: その質的チェックしてできる音声で発生微生チェックは
1: どこに
0: いるチェックは
1: ここにいる

Tú me envías. Y yo digo, ¿y vos? Dale, ¿niste? ¿Me

0: ଭଲ
1: ହଁ ହଁ କରିବି ଶିକ୍ଷକ ମାନଙ୍କୁ ତ ବହୁତ ଭଲ ଲାଗେ
0: କହିଲ
1: ଶିକ୍ଷକ ତ ବେଳେ ବେଳେ ରାଗନ୍ତି ଯେ ତା ଆମ ଭଲ ପାଇଁ ରାଗନ୍ତି ଗଣିତ ସେହିପରି ବହୁତ ଜିନିଷ ବି ପଡିଛି
0: ତମକୁ
1: ଗଣିତ ହଁ
0: କେତେ
1: ପନ୍ଦର
0: ଆଉ ଧୀରେ ଧୀରେ ପଚିଶ ଯେ
1: ହଁ ପନ୍ଦରରୁ ପଚିଶ ଘୁଷିବା ପାଇଁ ବହୁତ ଚେଷ୍ଟା କରିବି ଆଗ
0: ତୁମ
1: ହଁ ଅଛନ୍ତି ମୋର ତ ଗୋଟିଏ ସାନ ଭାଇ ଆଉ ଗୋଟିଏ ସାନ ଭଉଣୀ ଅଛନ୍ତି ସେମାନଙ୍କୁ ତ ମୁଁ ବହୁତ କହେ ଆଉ ସେମାନଙ୍କ ନାଁ ହେଲା ଭାଇର ନାଁ ହେଲା ନିଗମ ସାହୁ ଆଉ ଗୋଟିଏ ଭଉଣୀର ନାମ ହେଲା ଲକ୍ଷ୍ମୀ ପ୍ରିୟା ସାହୁ
0: ତମେ
1: ସେଥିରେ ଗୀତ ସେମାନଙ୍କ
0: ଭାଗ ନବ
1: ମୁଁ କାମରେ ବି ଚେଷ୍ଟା କରିବି
0: କେତେବେଳେ
1: ସ୍ୱଚ୍ଛତାକୁ ବି ଆମ ସ୍କୁଲରେ ବହୁତ ଧ୍ୟାନ ଦିଆଯାଏ ସ୍ୱଚ୍ଛ

0: ଫ୍ୟାକ୍ଟ୍ରି ରହିବ,
1: ହଁ ରହିବ।
0: ଆଉ ଯଦି
1: ନିଜ କାମ ନିଜେ କରିବା।
0: ଆରେ ଟୁନି ଭାଇ କେତେ କଥା ଜାଣିଛନ୍ତି। ଆଚ୍ଛା କିଛି
1: ବାଟ ଭୁଲି ଯିବୁ ଗଲେ ଏକାକି ଗଲେ ଟିକେ ଚଢାଇ ରେ ଟିକେ ଚଢାଇ ମାନିଆ ଯିନି କେବେ
0: ତମକୁ ଟିକେ
1: ନାଇଁ ମୁଁ ଭଲ ହେବି କଣ ଶିକ୍ଷା ଦେବି।
0: ମଣିଷ ହବା ପାଇଁ
1: ଏଇ ସବୁ ତ ଘରେ ସବୁ ଏହି ଜାଗା ମୁଁ ଶିଖିଛି। ମୁଁ
0: ଆଚ୍ଛା ମଶାରୀ ଟାଙ୍ଗି
1: ପିଲା ବେଳେ ବି ଭଲରେ ହାତ ଧୋଇକି ଖାଇବା ହାତରେ ଥିବା କୀଟାଣୁ ଗୁଡିକ ଆମ ପେଟକୁ ଯାଇ ବହୁତ ରୋଗ ଗୁଡିକରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି।
0: କଥା ଜାଣିଛୁ ଯିଏକି ରୁପ୍ରାରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛୋଟ ସବୁ କଥା ଜାଣିବାକୁ ଆଗ୍ରହ, ଆଉ ଏଇ ଆଗ୍ରହ ଆମକୁ ରାସ୍ତା ଦେଖାଏ ଆଗକୁ। ତେଣୁ ପିଲେ ଏଇ ଇଚ୍ଛା ଆଉ ଆଗ୍ରହକୁ ନେଇକି ହିଁ ଆମ ଜୀବନର ଗତି ନିର୍ଦ୍ଧାରିତ ହେଇଥାଏ। ତେଣୁ ମନକୁ ସବୁବେଳେ ଉତ୍ସାହରେ ଭରିବ, ପାଠ ପଢିବ ସହିତ ବିଭିନ୍ନ ସମାଜ ପାଇଁ ବହୁତ କିଛି କରିପାରିବ। ଆଉ ଯିଏ ସମାଜ ପାଇଁ କିଛି ଦେଇପାରେ ତାର ନିଜର ବ୍ୟକ୍ତିତ୍ୱର ବିକାଶ ହୋଇଥାଏ। ଆସ ଏବେ ଗୀତଟିଏ ଶୁଣିବା।

ଆଚ୍ଛା ପିଲା, ବର୍ଷା ଦିନ ଆସିଯାଇଛି, ସମୟରେ ଟିକେ ଆମେ ବାହାର ଖାଦ୍ୟ ନ ଖାଇବା କଥା, କିନ୍ତୁ ଥିବା ଖାଦ୍ୟ ଖାଇବା ପାଇଁ, ଏଇ ଯେମିତି ଆଉ ଖାଦ୍ୟ ସେଗୁଡ଼ିକ ଆମ ଦେହ ପାଇଁ ବହୁତ

ଲୋଭକୁ ଖାଦ୍ୟ ଯାହା ଆମ ଶରୀର ପାଇଁ ହାନିକାରକ ଖାଇବା ପାଇଁ ନିଜ ମନକୁ ନିୟନ୍ତ୍ରଣ କରିପାରୁନ, ଯାହାଦ୍ୱାରା କଷ୍ଟ ହୋଇଥାଏ। ତୁମେ ଜାଣିଥିବ ଗୋଟେ ଗୋଟେ ଛୁଆଙ୍କର ହଜମ ନ ହେଇ ଏଇ ଯୋଉ ବାହାରର କି ଖାଦ୍ୟକୁ ଖାଇକି ପେଟ କାଟେ, ଖୋଲା ବେଳକୁ ବିଭିନ୍ନ ପ୍ରକାର ହେବାକୁ ପଡ଼ିଥାଏ। ଜାଣିଛ ପିଲେ, ଏଇସବୁ ଖାଇବା ଦ୍ୱାରା ସମସ୍ୟା ଛୋଟ ଗୋଟିଏ 80 ଗ୍ରାମ ନୁଡ଼ ଯାହାକି ଆମ ପାଇଁ ହେଉଥିବା ଲୁଣର 60% ଅଟେ। କୁହାଯାଏ ଜଣାପଡ଼ିଛି ଏଥିରେ ଚର୍ବିର ମାତ୍ରା 0.7 ଗ୍ରାମ ରହିଛି, ଜଣାପଡ଼ିଛି। ଠିକ ସେ ଯାହାକି ଆମ ଶରୀର ପାଇଁ ଥିବା ଚର୍ବି ସହ ସମାନ। ଖାଦ୍ୟରେ ଚର୍ବି ଓ ଲୁଣ ବେଶୀ ରହିଲେ ଏହା ପିଲା ଓ ଯୁବକ ବିଭିନ୍ନ ସୃଷ୍ଟି କରିଥାଏ। ତେଣୁ ବିଭିନ୍ନ ପ୍ରକାର ଖାଦ୍ୟ ମିଳିବ, ଆମେ ତାକୁ ନିୟନ୍ତ୍ରଣ କରିପାରିବୁ। ଆମେ ଆମ ନିଜ ମନକୁ ଆମେ ସଚେତନ, ଖାଦ୍ୟ ଆମ ପାଇଁ ଭଲ ନୁହେଁ, ଜୀବନଶୈଳୀ ଆପଣେଇବାକୁ ପଡିବ। ଏଇ ଯେମିତି ଆମ ଘରେ ତିଆରି ଜଳଖିଆ, ଉପମା, ଇଡ୍ଲି, ଚକୁଳି, ଚୁଡ଼ା, ଏସବୁ ଆମ ଘରେ ଆମ ମା ମାନେ ବହୁତ ସୁନ୍ଦର ଭାବରେ ତିଆରି କରିଥାନ୍ତି। ତାକୁ ଖାଇଲେ ଆମେ ସୁସ୍ଥ ହବା, ସୁସ୍ଥ ନା ମନ ଅନୁସାରେ ଖାଦ୍ୟ ଖାଇ ଡାକ୍ତରଖାନାକୁ ପଡିବା, ଏଟା ରହିଲା ତୁମରି ଉପରେ। ତୁମେ ଚିନ୍ତା କରିବ ଖାଦ୍ୟ ତୁମେ ଖାଇବା ଉଚିତ। ଆଜି ପାଇଁ ଏତିକି, ଆଜି ଏଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଚିଠି ପାଇଛୁ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା 7660001। ଆଉ ଆମକୁ SMS କରିପାରିବ ଏଇ ନମ୍ବରରେ, ନମ୍ବରଟି ହେଉଛି 8895994143। ବିଧାନ ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ହବା।

ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସହଯୋଗିତା ଜୟ କୁମାର ପ୍ରଧାନ ସନ୍ତୋଷ ସିଂ ପ୍ରସ୍ତୁତି ଏବଂ ଉପସ୍ଥାପନା ନାରାୟଣ ବ୍ରୁସେଟ୍ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ଜନ୍ମସ୍ଥାନ, ଶିକ୍ଷାଦୀକ୍ଷା ଏବଂ ସ୍ଥୂଳ ଦୃଷ୍ଟିଶକ୍ତିକୁ ନେଇ ଗବେଷକମାନଙ୍କ ତର୍କ ବିତର୍କର ଉର୍ଦ୍ଧ୍ୱକୁ ଉଠି ଯାହାଙ୍କୁ ଆମେ ଦେଖୁ ସେ ଏକ ଭିନ୍ନ ଓ ପ୍ରଚଣ୍ଡ ପ୍ରତିଭାଧାରୀ ମଣିଷ। ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଓଡ଼ିଶା ଧର୍ମଚେତନା, ନୈତିକ ଜୀବନ ଓ ଆଧ୍ୟାତ୍ମିକ କାବ୍ୟ କବିତା ଧାରାରେ ନବଉତ୍ଥାନ ବାର୍ତ୍ତା ସଂଯୋଗ କରି ସାମାଜିକ କୁସଂସ୍କାର, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବିଦ୍ରୋହ ଘୋଷଣା ସହ ସମଗ୍ର ମାନବ ଜାତିକୁ ସମ୍ବେଦନଶୀଳ ହୃଦୟ ଓ ଉନ୍ମୁକ୍ତ ମନରେ ଭଲ ପାଇବାର ମାର୍ଗ ଦେଖାଇ ଆମ ଚେତନାକୁ ପୁନଃ ପ୍ରସାରିତ କରିଥିବା କାବ୍ୟ ପୁରୁଷର ନାମ ଭୀମ ଭୋଇ, ସନ୍ଥ କବି ଭୀମ ଭୋଇ। ସ୍ତୁତି ଚିନ୍ତାମଣି ଓ ଭଜନମାଳା ଭକ୍ତିରସାତ୍ମକ ଓ ଆଧ୍ୟାତ୍ମ ତତ୍ତ୍ୱ ରହସ୍ୟଗର୍ଭା ହେଲେ ମଧ୍ୟ ଅନେକ ସ୍ଥାନରେ କବିଙ୍କ ଜୀବନର ଅନେକ ଦୁଃଖ ଯନ୍ତ୍ରଣା, ସମସାମୟିକ ଭାବରେ ସମାଜର ନୀତିହୀନତା, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନର ବାର୍ତ୍ତା ବହନ କରି ତାଙ୍କର ଆତ୍ମବାଣୀ ମୁଖରିତ ହୋଇ ଉଠି ଏସବୁକୁ ରସୋତ୍ତୀର୍ଣ୍ଣ କରିପାରିଛି। ଭୀମ ଭୋଇଙ୍କର କାବ୍ୟିକ ପ୍ରତିଭା ଭିତରେ କବିପ୍ରାଣ ଅପେକ୍ଷା ଆମେ ଦେଖୁ ଭକ୍ତିପ୍ରାଣର ଗଭୀରତା ଓ ବ୍ୟାପ୍ତି। ସାହିତ୍ୟ ସୃଷ୍ଟି ଅପେକ୍ଷା ଗୁରୁ ମହିମା ଗୋସାଇଙ୍କର ମହିମା ପ୍ରଖ୍ୟାପନ ହିଁ ତାଙ୍କ ସାରସ୍ୱତ ସୃଷ୍ଟିର ମୂଳ ଲକ୍ଷ୍ୟ, ତେଣୁ ତାଙ୍କ ଲେଖାରେ ଗୁରୁ ମହିମା ପ୍ରଖ୍ୟାପିତ ହୋଇଛି। ଗୁରୁଙ୍କର ଆଦି ଅନ୍ତ ଜାଣିବା ସହଜ ନୁହେଁ ବୋଲି ଅଲେଖ କହିଲେ। ଅଲେଖ ଅର୍ଥାତ୍ ଅକଳ୍ପନା, ଅକଳନା, ଆଦି ଅନ୍ତ ନଥିବାରୁ ସେ ଅନନ୍ତ, ସବୁ ଜୀବଜନ୍ତୁଙ୍କର ପତି ହୋଇଥିବାରୁ ସେ ସ୍ୱାମୀ, ସମସ୍ତ କାରଣର କାର୍ଯ୍ୟ ହୋଇଥିବାରୁ ସେ କରତା। ଠିକ୍ ଅର୍ଥରେ ଦେଖିବାକୁ ଗଲେ ସେ ଦେହଧାରୀ ନୁହନ୍ତି, ସବୁଥିରେ ସେ ନିରାସକ୍ତ, ସାଂସାରିକ ମୋହ ମାୟା ଓ କଳୁଷରୁ ସେ ଉର୍ଦ୍ଧ୍ୱରେ। ଏହି ଗୁରୁ ଶୂନ୍ୟ ପୁରୁଷ, ଶୂନ୍ୟ ନିରଞ୍ଜନ, ସେ ଅନାଦି, ରୂପାତୀତ ଓ କାଳାତୀତ। ଏହି ଶୂନ୍ୟ ପୁରୁଷ ନିରଞ୍ଜନ ଗୁରୁଙ୍କର ନିରନ୍ତର ନାମ ଭଜନ ଏବଂ ପଦସେବା ହିଁ ଯଥାର୍ଥ ମୁକ୍ତିର ମାର୍ଗ ବୋଲି ଶତାଧିକ ଭଜନରେ ଭୀମ ଭୋଇ କହିଛନ୍ତି। ଶ୍ରୀଗୁରୁ ଚରଣେ ଧ୍ୟାଇ ଛାମୁ ଆଜ୍ଞା ଶିର ପରେ ବୋହିଛି ଗୋ, ଅନ୍ୟ ଏକ ଭଜନରେ ଅତ୍ୟନ୍ତ ନମ୍ରତାର ସହ କହିଛନ୍ତି, ଗୁରୁନାଥ ମାରିବାରୁ ପାଇଲି ପଦ, ଅବନା ମନ୍ଦିରରୁ ବଖାଣିଲି ନିର୍ବେଦ। ସମଗ୍ର ଭଜନ ଓ ଜଣାଣ ମଧ୍ୟରେ ଭୀମ ଭୋଇ ନିଜର କବିତ୍ୱ, ଜ୍ଞାନ ଓ ଶକ୍ତିମତ୍ତା ଗୁରୁଙ୍କର କୃପାରୁ ସମ୍ଭବ ହୋଇଛି ବୋଲି ସ୍ୱୀକାର କରି ମହିମା ଗୋସାଇଙ୍କୁ ନିବିଡ଼ରୁ ନିବିଡ଼ତର ଭାବେ ପାଇଛନ୍ତି।

କଳି ଯୁଗ ଶେଷ ହୋଇ ସତ୍ୟଯୁଗର ସ୍ଥାପନ ହେବ, ଏଥିରେ ଭୀମ ଭୋଇ ଆସ୍ଥାବାନ। ଏଥିପାଇଁ ମହିମା ଗୁରୁ ଶୂନ୍ୟ ଆକାଶରେ ବାନା ଉଡ଼େଇ ଅନାହତ ବ୍ରହ୍ମଧ୍ୱନି ଆଣି ମର୍ତ୍ତ୍ୟରେ ସ୍ଥାପନା କଲେ। ସତ୍ୟଯୁଗ ଆସିବା ଲାଗି କିନ୍ତୁ ସର୍ତ୍ତଟିଏ ହେଉଛି, ହୃଦୟରେ ଏକାକ୍ଷର ପାଦଙ୍କୁ ସ୍ମରଣ ସହ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରି ନିଷ୍କାମ ଚିତ୍ତରେ ନିର୍ବେଦ କର୍ମରେ ଜୀବନଚର୍ଯ୍ୟା କରିବା। ଅନାଦି ଅରୂପ ମହିମା ଗୋସାଇଁ ଭକ୍ତର ହିତକାରୀ, ବ୍ରହ୍ମାଣ୍ଡ ରକ୍ଷାକର୍ତ୍ତା, ଏହି ଅରୂପ ବ୍ରହ୍ମ ଚେତନାରେ ବାସ କଲେ ସ୍ଥିତି ଉତ୍ପତ୍ତି ଓ ପ୍ରଳୟର ଭୟ ନଥିବ, ଅନନ୍ତ ଗର୍ଭରେ ନିଶ୍ଚିତ ରୂପେ ରହିହେବ। ଗୁରୁଙ୍କ ପାଦରେ ପୂର୍ଣ୍ଣ ସମର୍ପଣ ତତ୍ତ୍ୱକୁ ବଳିଷ୍ଠ ଭାବେ ପ୍ରତିପାଦନ କରିଛନ୍ତି ଭୀମ ଭୋଇ। ଶରୀର ଜେସନେ ଜୀବ ପରମଟି ନୋହଇଟି ସେ ଭିନ୍ନା ଭିନ୍ନ, ସେହି ଅନୁଭବେ ବୁଝାମଣା କରି ଗୁରୁ ଶିଷ୍ୟଙ୍କର ମନ, ଶ୍ରୀଗୁରୁ ଲୋଡ଼ଇ ଦୟା କରିବାକୁ ସେବକ ଲୋଡ଼ଇ ଦୟା, ବେନିଜନେ ଜହିଁ ଏକ ପ୍ରାଣ ହୋଇ ନଥାଏ ଅନ୍ତରେ ମାୟା।

ସ୍ତୁତି ଚିନ୍ତାମଣିର ଶହେଟି ବୋଲି ଏବଂ ପ୍ରତ୍ୟେକ ବୋଲିର କୋଡ଼ିଏଟି ପଦ ଭିତରେ ପରମ ବ୍ରହ୍ମଙ୍କୁ ଗୁରୁବ୍ରହ୍ମ ଭାବରେ ଅନୁଭବ କରି ତାଙ୍କ ପାଖରେ ଗୁହାରି କରିଛନ୍ତି ସମଗ୍ର ମାନବ ଜାତିର କଲ୍ୟାଣ ଓ ଗତିମୁକ୍ତି ପାଇଁ। ସତ୍ୟାନୁସନ୍ଧାନରେ ବ୍ରତୀ ହେବା ସନ୍ଥ କବିଙ୍କ ଜୀବନଯଜ୍ଞର ଉଦ୍ଘୋଷଣା ଥିଲା। ସତ୍ୟରେ ମରିବି, ସତ୍ୟରେ ତରିବି। ଜୀବନରେ ତ ଯଶପଯଶ ଲାଗି ରହିଥିବ, ଭୃକ୍ଷେପ କର ନା, ସତ୍ପଥ ଧର, ସତ୍କର୍ମ କର। ସତ୍ୟବାନ ସତ୍ୟ ନାମ ହିଁ ବ୍ରହ୍ମ। ଏହି ବ୍ରହ୍ମ ହିଁ ମେଳଚ୍ଛ ଅସୁର ପାପିଷ୍ଠଠାରୁ ରକ୍ଷା କରିବ ବୋଲି ତାଙ୍କର ଭରସା ହୋଇଛି। ସେହି ସତ୍ୟ ବ୍ରହ୍ମ ହିଁ ପଞ୍ଚମହାଭୂତ ଧରିତ୍ରୀ ଆକାଶ ପୃଥିବୀ ଅପ୍ ତେଇଜର ସୃଷ୍ଟିକର୍ତ୍ତା, ମହାଶୂନ୍ୟର ନବଲକ୍ଷ ତାରା, 33 କୋଟି ଦେବତା, 10 ଦିଗ ପାଳ, 4 ଧର୍ମ, 4 ଦିଗ, ସତ୍ୟତ୍ରେତା ଜ୍ୱାପର କଳି, 4 ଯୁଗ, ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର ପ୍ରଭୃତି 4 ମେଘ, ଅନନ୍ତ କୋଟି ସାଧୁ, 56 କୋଟି ଜୀବ, ଜଳ ଅନଳ ପବନ ବରୁଣ କୁବେର, 64 ସିଦ୍ଧ ବ୍ରହ୍ମଧ୍ୱନି, ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି। ସକଳ ମାନବର ମଙ୍ଗଳ ହେଉ, ଧରଣୀମଣ୍ଡଳ ନବଖଣ୍ଡ ମହି ଶୂନ୍ୟ ଆକାଶ ଭାସି ନ ଯାଉ। ସନ୍ଥ କବି ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି ତଥା ଅନ୍ୟାନ୍ୟ ଲେଖାରେ ରହିଛି ମାନବାତ୍ମାର ପରିତ୍ରାଣ କଥା, ସାମ୍ୟ ମୈତ୍ରୀର ଜୈତ୍ରଗାନ। ଏହି କଥା ଗାନ ଓ ଦର୍ଶନ ଭିତରେ ମହିମା ଧର୍ମ କେବଳ ନିଷ୍କ୍ରିୟ ଭକ୍ତିବାଦନ ହୋଇ ଶକ୍ତିଶାଳୀ କର୍ମବାଦ ଧର୍ମରେ ପରିଣତ ହୋଇଗଲା। ଗୋଟିଏ ଧର୍ମ, ଗୋଟିଏ ପ୍ରଭୁ ଏବଂ ଗୋଟିଏ ସମାଜରେ ବିଶ୍ୱାସ ରଖି ଘୋଷଣା କଲା ଯେ ମହିମା ସୃଷ୍ଟ ମଣିଷର 2ଟି ଜାତି, ପୁରୁଷ ଓ ନାରୀ। ଜାତି ସମ୍ପ୍ରଦାୟ ରଙ୍ଗ ବୈଷମ୍ୟ ବିଶ୍ୱାସ ନ ରଖି ରୂଢ଼ିବାଦୀ ସମାଜରେ ଏଭଳି ଚିନ୍ତାଧାରା ବିଦ୍ରୋହୀ ଓ ସଂସ୍କାରକର ଭୂମିକା ଗ୍ରହଣ କଲା। ବୁଦ୍ଧ ଚରିତ୍ରରେ

କବି ଅଶ୍ୱ ଘୋଷ ସୁନ୍ଦର କଥାଟି କହିଛନ୍ତି। ତାଙ୍କ ଭାଷାରେ ପ୍ରତିଭା ଲାଗି ବଂଶ ବୟସ ପ୍ରମାଣଯୋଗ୍ୟ ନୁହେଁ। ଜଗତରେ ଯେକୌଣସି ସ୍ଥାନରୁ ଯେକୌଣସି ବ୍ୟକ୍ତି ଶ୍ରେଷ୍ଠ ହୋଇପାରେ। ଯୋଗଜନ୍ମା କାବ୍ୟ ପୁରୁଷ ସନ୍ଥ କବି ସେହି ଧାରାରେ ଜଣେ ଶ୍ରେଷ୍ଠ ସ୍ରଷ୍ଟା ଭାବରେ ଯେତେ ବରଣୀୟ ସେହି ପରିମାଣରେ ମଧ୍ୟ ସ୍ମରଣୀୟ।

ଭୀମଭୋଇଙ୍କ ସାହିତ୍ୟରେ ଧର୍ମ କର୍ମ ନୀତି ଅନୀତି ବିଚାର ପ୍ରଭୃତି କୁହାଯାଉଥିଲେ ମଧ୍ୟ ସବୁ କଥାର ମୂଳ ବିଷୟ ହେଉଛି ମାନବ ପ୍ରତି ସମ୍ପ୍ରୀତି ଓ ସମ୍ବେଦନଶୀଳ ହୃଦୟ। ପ୍ରାଣୀମାନଙ୍କର ଅପ୍ରମିତ ଦୁଃଖରେ ମିଳମ୍ରାଣ ହୋଇ ଜଗତର ଉଦ୍ଧାର ଲାଗି ନିଜେ ନରକରେ ନିକ୍ଷେପିତ ହେବାକୁ ସଂକଳ୍ପବଦ୍ଧ। ସାଧନା ଶୀର୍ଷ ଦେଶରେ ପହଞ୍ଚିଲା ପରେ ବିଖ୍ୟାତ ଲୋକମାନେ ଆଉ ତଳକୁ ଦେଖିନାହାନ୍ତି। ଭୀମଭୋଇ ଥିଲେ ବ୍ୟତିକ୍ରମ, ମଣିଷର ଖୁବ୍ ସନ୍ନିକଟ ହୋଇପାରିଥିଲେ ନିଜର ଆଧ୍ୟାତ୍ମିକ ଅନ୍ତଦୃଷ୍ଟି ଅନ୍ତର୍ଗତ ସମ୍ବେଦନଶୀଳ ହୃଦୟ ଯୋଗୁଁ। ତେଣୁ ଓଡ଼ିଆ ସାହିତ୍ୟରେ ସେ ଏକ ଅନନ୍ୟ ଆଲୋକିତ ମାର୍ଗଦର୍ଶକ। ଏଥିଲାଗି ସେ ସାହସ ସହ ଆହ୍ୱାନ ଦେଇପାରିଥିଲେ ଯେ ଧର୍ମ ପଛେ ନିନ୍ଦା ପାଉ, ଧରଣୀ ମଣ୍ଡଳ ରହୁ, ଧରିତ୍ରୀ ଶୂନ୍ୟ ଆକାଶ, ଆକାଶ ଭାସି ନ ଯାଉ, ପରିବେଶ ରହିଲେ ମଣିଷ ରହିବ, ମଣିଷ ଓ ସକଳ ଜୀବ ହିଁ ସଂସାରର କେନ୍ଦ୍ରବିନ୍ଦୁ। ଏଥିଲାଗି ଧର୍ମ ପଛେ ନିନ୍ଦା ପାଉ, ଧରିତ୍ରୀ ଶୂନ୍ୟ ଆକାଶ ଭାସି ନ ଯାଉ, ଏଭଳି ଏକ ଚେତନାର କଥା ବିଶ୍ୱସ୍ତରରେ କୌଣସି କବି କହିଥିବାର ମୋର ମନେ ପଡ଼ୁନାହିଁ। ଭୀମଭୋଇଙ୍କର ମାନବ ପ୍ରୀତି କଥାବେଳେ ସେ କାହାଣୀଟି ମନେ ପଡ଼େ। ଦୀର୍ଘ ତପସ୍ୟା ପରେ ଋଷି ଜଣକ ସମାଧିସ୍ଥ ହୋଇ ସ୍ୱର୍ଗରେ ପହଞ୍ଚିଲେ। ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟଟିଏ ପିନ୍ଧେଇ ଦିଆଗଲା। ସ୍ୱର୍ଗର ବିଭିନ୍ନ ସ୍ଥାନରେ ବୁଲନ୍ତେ ଋଷି ଆଶ୍ଚର୍ଯ୍ୟ ହେଲେ। କେତେକଙ୍କ ମୁଣ୍ଡରେ ଔଜ୍ୱଲ୍ୟରେ ଝଟକୁଥିବା ମୋତି ମାଣିକ୍ୟ ରତ୍ନ ୱୈଦୁର୍ଯ୍ୟର ମୁକୁଟ। ଋଷି ଆଶ୍ଚର୍ଯ୍ୟ ଭାବରେ ପଚାରିଲେ, ଏମନ୍ତ ବ୍ୟତିକ୍ରମ କାହିଁକି? ସ୍ୱର୍ଗଦୂତ ଓଲଟି ପ୍ରଶ୍ନ କଲେ, ଆପଣ କେବେ ଲୁହ ବୁହାଇଛନ୍ତି? ଋଷି କହିଲେ, ହଁ, ମୋର ସାଧନା ସମୟରେ ବର୍ଷ ବର୍ଷ ଧରି ଭଗବାନଙ୍କୁ ପାଇବା ଲାଗି ମୁଁ ଲୁହ ଗଡ଼େଇଛି। ସ୍ୱର୍ଗଦୂତ କହିଲେ, ଏଇ ଲୋକମାନେ ଜୀବନବ୍ୟାପୀ ଆତ୍ମମାନବର ବେଦନା ଦେଖି କାନ୍ଦିଛନ୍ତି, ସେହି ପ୍ରାଣୀମାନଙ୍କର ଯନ୍ତ୍ରଣା ମୋଚନ ଲାଗି ଲୁହ ଭିଜା ଆଖିରେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ସେମାନଙ୍କର ବୁନ୍ଦାଏ ବୁନ୍ଦାଏ ଲୁହ ମଣି ମୁକ୍ତାରେ ପରିଣତ ହୋଇ ସେମାନଙ୍କର ମୁକୁଟରେ ଲାଗିଛି। ଆପଣ କେବଳ ନିଜର ମୁକ୍ତି ଲାଗି ଭଗବାନଙ୍କ ପାଖରେ କାନ୍ଦିଥିଲେ, ତେଣୁ ସୁବର୍ଣ୍ଣ ମୁକୁଟଟି ମିଳିଛି। ଋଷି ଚୁପ୍ ପଡ଼ିଗଲେ। କାହାଣୀର ଉଦ୍ଦେଶ୍ୟ ହେଉଛି ଭୀମଭୋଇଙ୍କର ମାନବ ସମ୍ପ୍ରୀତି କଥା ସମସ୍ତଙ୍କୁ ଜଣାଇବା। ଆମର ସୌଭାଗ୍ୟ ସେଭଳି ଏକ ମହାନ କବି ଆମକୁ କେବଳ ଗୌରବାନ୍ୱିତ କରିନାହାନ୍ତି, ତାଙ୍କ ସାହିତ୍ୟ ସମଗ୍ର ଓଡ଼ିଆ ସାହିତ୍ୟକୁ ଗୌରବାନ୍ୱିତ କରିଛି।

ବହୁ ମହାତ୍ମାମାନଙ୍କ କ୍ଷେତ୍ରରେ ଦିବ୍ୟ ସ୍ପର୍ଶ, ଯାହାକୁ ଆମେ ଡିଭାଇନ୍ ଟଚ୍ ବୋଲି କହୁ, ବ୍ୟକ୍ତି ଓ ତାର ବ୍ୟକ୍ତିତ୍ୱକୁ ରୂପାନ୍ତରିତ କରିଥିବା ଉଦାହରଣ ଆମ ସଂସ୍କୃତିରେ ଦେଖି ଆସିଛୁ। ଭାଗ୍ୟଲିପି ନିର୍ଯାତନାରେ ନିପୀଡ଼ିତ ସେହି ଅର୍ଦ୍ଧାହାରୀ ଅର୍ଦ୍ଧବସ୍ତ୍ରୀ ନିରକ୍ଷର ଆଦିବାସୀ ଯୁବକ ଭିତରେ ଅଭିପ୍ସା ଥିଲା, ପ୍ରତିଭା ଥିଲା, ସାଧନା ବି ଥିଲା। ଏକ ନିରବ ନିଶଙ୍ଗ ନିର୍ଜନ ରାତିରେ ସେ ସେହି ପ୍ରେରଣା ଓ ଦିବ୍ୟସ୍ପର୍ଶ ପାଇଥିଲେ ପ୍ରବୁଦ୍ଧ ଗୁରୁ ମହିମା ସ୍ୱାମୀଙ୍କର ପାଖରୁ। ତାପରେ ସେ ରୂପାନ୍ତରିତ କଥା, ମହିମା ସ୍ୱାମୀଙ୍କ ନିର୍ଦ୍ଦେଶରେ ନିର୍ବେଦ ଧର୍ମଧାରା ପ୍ରଚାର କରିବା ଲାଗି ଲିଖିତ ଭଜନ ଜଣାନା ଆଦି ତାଙ୍କୁ ସନ୍ଥ କବିରେ ପରିଣତ କରିଦେଲା।

ଶୁଣୁଥିଲେ ସନ୍ଥକବି ଭୀମାଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତାରେ ଜୟକୁମାର ପ୍ରଧାନ ଓ ସନ୍ତୋଷ ଭିଙ୍ଗ ଥିଲେ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରେସର କରୁଛୁ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍। ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଅଛନ୍ତି ଆଶ୍ୱାସନା ପଟ୍ଟନାୟକ।

ଆଜିର ଏ ସକାଳ କେତେ ଯେ କୋମଳ, କେତେ ଯେ ପବିତ୍ର, କେତେ ଯେ ନିର୍ମଳ। ଆଜିର ଏ ସକାଳ କେତେ ଯେ କୋମଳ, କେତେ ଯେ ପବିତ୍ର, କେତେ ଯେ ନିର୍ମଳ। ଚଲାପଥେ ସବୁରିଙ୍କ ଫୁଟିଯାଉ ଫୁଲ, ସେ ଫୁଲର ମହକେ ମହକୁ ଏ ସୁନ୍ଦର ସକାଳ। ହ୍ୟାଲୋ ଆକାଶବାଣୀ କାର୍ଯ୍ୟକ୍ରମର ଅଗଣାରୁ ମୁଁ ଜଣାଉଛି ଆପଣଙ୍କୁ ହୃଦୟରୁ ଅଭିନନ୍ଦନ। ଫୁଲର ମହକ ପରି ଆପଣଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ମହକରେ ଭରିଯାଉ, ଏହି ଆଶା ଏହି ଅଭିଳାଷ ନେଇ ସ୍ୱାଗତ।

0: ଜଣାଉଛି ଆପଣମାନଙ୍କୁ ଆଜିର ହ୍ୟାଲୋ ଆକାଶବାଣୀ ଫୋନ୍ ଇନ୍ କାର୍ଯ୍ୟକ୍ରମର ଅଗଣାକୁ। ଉପସ୍ଥାପନାରେ ଆଜି ମୁଁ ଅଛି ଆଶ୍ୱାସନା ପଟ୍ଟନାୟକ। ନମସ୍କାର ଶ୍ରୋତାବନ୍ଧୁ, ଚାଲନ୍ତୁ କିଛି ମନଖୋଲା କଥା ସହ ଶୁଣିବା ଆପଣଙ୍କ ମନପସନ୍ଦର ଗୀତ। ତାହେଲେ ଆଉ ଡେରି ନ କରି ଚାଲନ୍ତୁ ଦେଖିନେବା କେଉଁ ଶ୍ରୋତା ଜଣକ ଆମକୁ କଲ୍ କଲେଣି ଏବଂ କେଉଁଠୁ କରିଛନ୍ତି। ହ୍ୟାଲୋ,
1: ଗୁଡ୍ ମର୍ଣ୍ଣିଂ, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ ଭାଇ, ଆପଣଙ୍କର ପରିଚୟ ଟିକେ ଦେବେ।
1: ମୁଁ ଚିତ୍ରସମ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥପୁର।
0: ଆମ ଆକାଶବାଣୀ ହ୍ୟାଲୋ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ଆପଣଙ୍କୁ।
1: ଧନ୍ୟବାଦ ମ୍ୟାଡମ।
0: ଆଉ କେମିତି ଅଛନ୍ତି ଚିତ୍ରସେନ ଭାଇ?
1: ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ଭଲ ଅଛି। ଆଉ କୁହନ୍ତୁ, ଆପଣଙ୍କର ହୋଟେଲ କେମିତି ଚାଲିଛି ଏବେ?
1: ହୋଟେଲ ତ ଠିକ ଚାଲିଛି, ନାନୀ ଭଗବାନଙ୍କ ଦୟାରୁ।
0: ହଁ ହଁ, ଆଉ ପାଣିପାଗ କେମିତି ଅଛି ସିଆଡେ?
1: ହଁ, ପାଣି ତ ନାନୀ ଆଜି ଟିକେ ଖରା ହଉଛି ନାନୀ, ପରଦିନ ଟିକେ ବର୍ଷା ହେଇଥିଲା ନାନୀ।
0: ହଁ, ଗୁଳୁଗୁଳି ମାତ୍ର ସେମିତି ହିଁ ହଉଛି।
1: ହଁ, ଗୁଳୁଗୁଳି ଟିକେ ହଉଛି ଯେ, ଅଳ୍ପ ଟିକେ ହଉଛି ନାନୀ।
0: ସେ ଯେମିତି ଗୋଟେ ଆଗ ହଉଥିଲା ସେ ଗୁଳୁଗୁଳିରୁ ଟିକେ ବି ଆଶ୍ୱସ୍ତି ମିଳିଛି, କିନ୍ତୁ ହଁ ଧୀରେ ଧୀରେ କମିବ। ମୌସୁମୀ ତ ଆସିଯାଇଛି କିନ୍ତୁ ବର୍ଷା ତ ଟିକେ ଡେରି ହିଁ ହବ।
1: ହଁ ନାନୀ,
0: ଆଉ କଣ କରୁଥିଲେ ଏବେ କୁହନ୍ତୁ?
1: ଏବେ ତ ବର୍ତ୍ତମାନ ମୁଁ ଘରେ ଏକା ଅଛି ନାନୀ, ଆମର ନାତୁଣୀକୁ ସ୍କୁଲରୁ ଧରି ଆଣିଲି ନାନୀ, ଏଇଟା ପଲିଟିକ ଲଗଉଛି ନାନୀ, ଲାଗିଗଲା।
0: ବହୁତ ବଢିଆ। ଆଉ କୋଉ ଗୀତ ଶୁଣିବେ ପ୍ରଥମରେ କୁହନ୍ତୁ?
1: ଆଜି ହିନ୍ଦୀ ଗୀତ ଶୁଣେଇଦେବେ ନାନୀ।
0: କୋଉ କଥା ଚିତ୍ର?
1: ହମରାଜ ର ଶୁଣେଇଦେବେ ନାନୀ, ମହେନ୍ଦ୍ର କପୁର ଗାଇଥିବା ଗୀତ।
0: ଆଜ୍ଞା, ପୁରୁଣା ହମରାଜ।
1: ହଁ ନାନୀ,
0: ଠିକ ଅଛି। ଆଉ କୁହନ୍ତୁ ଆପଣଙ୍କ ଅଞ୍ଚଳର କଥା କିଛି କୁହନ୍ତୁ। ହୋଟେଲ ଠିକ ଚାଲିଛି? ଆଜି କଣ ବନେଇଥିଲେ? ଯିବୁ ଯିବୁ, ଆପଣ ଡାକିଲେ ସିନା ଯିବୁ ଆମେ।
1: ମୁଁ ତ ବହୁତ ଡାକୁଛି ନାନୀ, ଆପଣ ମାନେ ଆସୁନାହାନ୍ତି, ଆଉ ଆସିଲେ ତ ମୁଁ ଆଉ ବହୁତ ଖୁସି ହେବି ନାନୀ।
0: ଯିବୁ, ନିଶ୍ଚୟ ଯିବୁ ଭାଇ।
1: ନାନୀ
0: ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଶୁଣିନେବା ଆପଣଙ୍କର ମନପସନ୍ଦର ଗୀତ।
1: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: हेलो
1: हेलो मैडम नमस्कार।
0: नमस्कार, आपन को परिचय टिके देबे?
1: बसदेव मेहर पत्रापल्ली जिला बलांगीर रह देले मैडम।
0: आपन को हेलो आकाशवाणी भवन पटना कार्यक्रम को स्वागत करू छी।
1: थैंक यू मैडम।
0: आ कोन करूथिले?
1: मु वर्तमान साडी बुनुथिले मैडम। आ जते बेले 10:55 होला मु तबरे रेडी हेली आ तबरे फोन करे आरंभ करले।
0: टाइम देखि के आपन फोन करले आ जेते सब काम थिले मध्य जो आपन श्रोता माने हमगु मन पके के कॉल करू छेंती सेटा बहुत खुशी रो कथा है।
1: ଯେତେ
0: କମିଲେ ମଧ୍ୟ ସମ୍ବଲପୁରୀ ଶାଢୀର ଚାହିଦା ରହେ, ସବୁବେଳେ ରହେ। ଆଉ ଘରେ ସମସ୍ତେ କେମିତି ଅଛନ୍ତି? ଆପଣ କେମିତି ଅଛନ୍ତି?
1: ମୁଁ ତ ଏକଦମ ମସ୍ତ ଅଛି, ଘରେ ସମସ୍ତେ ଭଲ ଅଛନ୍ତି।
0: ତାହେଲେ ଭାଇ ଆଗ ପ୍ରଥମେ କହିଦିଅନ୍ତୁ ଯେ କୋଉ ଗୀତ ଶୁଣିବା ପାଇଁ ଆପଣ ଫୋନ କରିଛନ୍ତି ଆଜି?
1: ଯେତେବେଳେ
0: ବି ହଉ ଫୋନ ଟି ଲାଗିଗଲେ ବଡ କଥା, ଆମେ କଥା ହେଇପାରୁଛୁ ନା? ଏତେ ଦିନ କେମିତି ଗେପ୍, ଏତେ ଗେପ୍ କେମିତି ହେଲା?
1: ନା ମୁଁ ପ୍ରୋଗ୍ରାମ ଶୁଣୁଛି, ଶୁଣୁଛି ପ୍ରୋଗ୍ରାମ ହେଲେ ଫୋନ କରୁନଥିଲି, କାହିଁକି ନା ଆମର ନୂଆ ନୂଆ ଶ୍ରୋତା ବହୁତ ଅଛନ୍ତି, ଆମେ
0: ସମସ୍ତଙ୍କୁ ଚାନ୍ସ ଦେବା ପାଇଁ।
1: ଆମେ ତ ଆମେ ନୂଆ ଶ୍ରୋତା ମାନେ ଚାହିଁଲେ ସବୁ ସପ୍ତାହରେ କଥା ହେଇପାରିବେ, ହେଲେ ନୂଆ ଶ୍ରୋତା ମାନେ କଥା ହେଇପାରିବେ ନାହିଁ।
0: କିନ୍ତୁ ହେଲେ ବି ଭାଇ ନୂଆ ହଉ ପୁରୁଣା ହଉ ଆମ ଶ୍ରୋତା ସବୁବେଳେ ଆମ ପାଇଁ ନୂଆ,
1: ନିହାତି
0: ଆପଣ ଫୋନ କରୁଥାନ୍ତୁ, ଏମିତି ଏତେ ଗେପ୍ ଦିଅନ୍ତୁନି ହେଲା। ଆଉ ଘରେ ସମସ୍ତେ କେମିତି ଅଛନ୍ତି କୁହନ୍ତୁ?
1: ସମସ୍ତେ ମା ବି ବହୁତ ଭଲ ଅଛନ୍ତି, ଆମର ନୂଆ ପତ୍ନୀ ଆସିଛି ସେ ବି ବହୁତ ଭଲ ଅଛି। ଏଇ 3 ମାସ ହଉଛି ମୋର ବାହାଘର।
0: 3 ମାସ ହେଇଛି?
1: 3 ମାସ ହେଇଛି।
0: ଆଉ ସମସ୍ତେ ଭଲ ତ?
1: ସମସ୍ତେ ଭଲ।
0: ଠିକ ଅଛି, ତାହେଲେ ଶୁଣିନେବେ ଆପଣଙ୍କର ମନ ପସନ୍ଦର ଗୀତ?
1: ହଁ ମ୍ୟାଡମ୍ ରଖୁଛି, ନମସ୍କାର।
0: ନମସ୍କାର, ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ଖବର ବି ଆମକୁ କିଛି କୁହନ୍ତୁ, ତେବେ ଯାଇକି ଆମେ ଜାଣିବୁ ନା
1: ସବୁ ବଢିଆ ଅଛି ଆଜ୍ଞା।
0: ଠିକ ଅଛି, ଚିଠି ଦଉଥିବେ ତାହେଲେ, ଆଉ ଫୋନ ବି କରୁଥିବେ।
1: ଆଉ ଶୁଣନ୍ତୁ ଆଜ୍ଞା, ଗୋଟେ କଥା କହିବି ବୋଲି,
0: ହଁ କୁହନ୍ତୁ।
1: ଆପଣଙ୍କର ଯଦି କାହାର ଯଦି କେଉଁ ସାର ଯଦି ପର୍ସନାଲ ନମ୍ବର ଟିକେ ଯଦି ମନୋଜ ଭାଇ ପାଖରେ ଥିବ କି? ଆଜ୍ଞା
0: ମୁଁ କହିପାରିବିନି, ଯେମିତି ଦେଖନ୍ତୁ ପର୍ସନାଲ ନମ୍ବର ତ କିଛି ମୁଁ ଦେଇପାରିବି ନା ସାଙ୍ଗମାନଙ୍କୁ, ନ କିଛି ନ ପଚାରିକି କାର୍ଯ୍ୟକ୍ରମ ଚିଠି ପାଇଛୁ, କାର୍ଯ୍ୟକ୍ରମ ନମ୍ବର ତ ରହିଛି ନା।
1: ଆଜ୍ଞା ଆଜ୍ଞା,
0: ସେଟା ଆପଣ ଜାଣିଛନ୍ତି ନା ନାହିଁ?
1: ହଁ ସେଟା ଜାଣିଛି ଆଜ୍ଞା, କେତେବେଳେ କେନ ଅସୁବିଧା ପଚରାମା ବୋଲି ଆଜ୍ଞା ସେ କଥା କହୁଥିଲି ନା, ଏଇନା କିଛି ନାହିଁ ଆଜ୍ଞା।
0: ହଁ ଆମ କାର୍ଯ୍ୟକ୍ରମର ଯୋଉ ନମ୍ବରଟା ଅଛି ଆମ ଅଫିସ ନମ୍ବର, ସେଇଟା ବି ଦେଇପାରିବି ଆପଣ ଲେଖିବେ?
1: ହଁ
0: 8895994143 ଏଇ ନମ୍ବରଟି ରଖିଥାନ୍ତୁ, ଏଇଠି ଆପଣ ହ୍ୱାଟ୍ସଆପ୍ ବି କରିପାରିବେ। ହେଲା, ଏଇଠି ଆପଣ ହ୍ୱାଟ୍ସଆପ୍ କରିବେ, ଠିକ ହେବ।
1: ଧନ୍ୟବାଦ ପଟ୍ଟନାୟକ ମ୍ୟାଡମ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ଏବଂ ଶୁଣିନେବା ଆପଣଙ୍କର ମନ ପସନ୍ଦ ରହିଛି।
1: ଠିକ ଅଛି ଆଜ୍ଞା, ରହୁଛି। ମା ମାଣିକେଶ୍ୱରୀ, ନମସ୍କାର।
0: ମା ମାଣିକେଶ୍ୱରୀ, ଜୟ ମା ମାଣିକେଶ୍ୱରୀ।

0: ତାକୁ ଭୁଲି ପାରିବିନି କେବେ ତାକୁ, ମୁଁ ଭଲ ପାଏ ଆକାଶ ବାଣୀକୁ।
1: ବହୁତ ସୁନ୍ଦର ଗୀତ ଗାଇଲେ ଆମ ଆକାଶବାଣୀ ପାଇଁ, ଏହି ଗୀତଟି ପୁରା ଗାଇଛନ୍ତି, ବହୁତ ଭଲ ଲାଗିଲା।
0: ହଁ ପା,
1: କିଛି ଆପଣଙ୍କ ଅଞ୍ଚଳର କଥା କିଛି କୁହନ୍ତୁ, ଆଉ ପାଗ କେମିତି ଅଛି ସିଆଡେ?
0: ପାଗ ବର୍ତ୍ତମାନ ଏବେ ବାଦଲିଆ ରହୁଛି, ଟିକେ ଟିକେ ଗରମୁଛି, ମାତ୍ର ଥଣ୍ଡା ଆସିଲାଣି ବାପା, କିନ୍ତୁ ଥଣ୍ଡା ଲାଗୁଛି ବି ଟିକେ ଟିକେ,
1: ଗୁଳୁଗୁଳି ତ ଟିକେ ଟିକେ ମଝି ମଝି ରହୁଛି।
0: ହଁ ପା,
1: ଆଉ ଘରେ ସମସ୍ତେ ଭଲ ଅଛନ୍ତି? ତମେ ଭଲ ଅଛ?
0: ହଁ ପା, ମୁଁ ଭଲ ଅଛି, ଘରେ ବି ଭଲ ଅଛନ୍ତି, ଆଉ ରେଡିଓ ମଧ୍ୟ ଶୁଣନ୍ତି ସମସ୍ତେ।
1: ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ନା କେଉଁ କେଉଁ କାର୍ଯ୍ୟକ୍ରମ ଶୁଣ?
0: ନାଇଁ ବାପା, ମୁଁ ସବୁ କାର୍ଯ୍ୟକ୍ରମ ଶୁଣେ, ମତେ ଯୁବବାଣୀ, ଫୋନ୍ଇନ୍ ପ୍ଲିଜ୍, ଆଉ ଆମର ଏବେ ନାରୀ ମହଲ କାର୍ଯ୍ୟକ୍ରମରେ ଯୋଉ ନୂଆଟା ହେଇଗଲା ଏବେ ଏବେ କଥାଟା ଆମର ଶକ୍ତି ରୂପା କାର୍ଯ୍ୟକ୍ରମ, ଏଇ କାର୍ଯ୍ୟକ୍ରମ ମତେ ବହୁତ ଭଲ ଲାଗୁଛି। ଆଉ ମୁଁ ଗୋଟେ ନୂଆ କଥା କହୁଛି ଯେ ବାପା, ମୁଁ ରେଡିଓ ବ୍ୟାଟେରୀଟା ଆଗ କିଣୁଥିଲି, ବର୍ତ୍ତମାନ ଏବେ ଆଉ ରେଡିଓ ବ୍ୟାଟେରୀ କିଣିବାକୁ ପଡୁନି, ଭବାନୀ ପାଟନା ଠୁ ଯାଇକି ବାପା ଯାଇକି ରେଡିଓ ବ୍ୟାଟେରୀଟା କିଣି ଆଣିଛନ୍ତି, କରିକି ହିଁ ଆମେ ଶୁଣୁଛୁ।
1: ବହୁତ ଖୁସି ଲାଗିଲା ଶୁଣିକି ଏ କଥା, ଏତେ ଆପଣ ଭଲ ପାଇବା ଯୋଉ ରହିଛି ରେଡିଓ ପ୍ରତି, ସତରେ ଆମକୁ ଖୁସି ଲାଗୁଛି ଯେ ଆମ ଶ୍ରୋତା ଆମକୁ ଏତେ ଭଲ ପାଆନ୍ତି, ଆମ ରେଡିଓକୁ ଏତେ ଭଲ ପାଆନ୍ତି।
0: ମୁଁ ତ ମତେ ତ ଲୋକେ ବିଶ୍ୱାସ କରିବେନି, କିନ୍ତୁ ମୁଁ ରେଡିଓଟା ଯଦି ମାନେ ରେଡିଓଟା ମୋର ନସିଗଲା ତାମାନେ ମତେ ଖାଇବା ମଧ୍ୟ ଇଚ୍ଛା ହୁଏନି, ମୁଁ ଖାଏନି କିଛି ନି, ମୁଁ ଖାଲି କାନ୍ଦେ।
1: ହଁ, ସେମିତି ଗୋଟେ ଆଟାଚମେଣ୍ଟ ରହିଛି ଆଉ। ଠିକ ଅଛି,
0: କିମିଆ କରିଦେଇଛି ରେଡିଓ ଗୋଟେ କିମିଆ କରିଦେଇଛି, ତା ମାନେ ତା ମୋହନୀ ଅସ୍ତ୍ରଟା ଆମକୁ ଲାଗି ଯାଇଛି, ସେଥିପାଇଁ ସେ ରେଡିଓରେ ଆମେ ବାଜି,
1: ରେଡିଓ ଏମିତି ଏକ ମାଧ୍ୟମ, ରେଡିଓ ଏମିତି ଏକ ମାଧ୍ୟମ ଦୀକ୍ଷା ଭଉଣୀ, ଯେ କି ସବୁ ସୁଖ ଦୁଃଖକୁ ବି ସମନ୍ୱୟ ରଖିଥାଏ। ଠିକ ଅଛି, ତାହେଲେ ଶୁଣି ନେବା ଆମ ସଚିନ ସାର୍ଙ୍କର ମନ ପସନ୍ଦର ଗୀତ।
0: ହଁ ପା,
1: ଠିକ ଅଛି, ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଅପା ନମସ୍କାର।
1: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର ଭାଇ, କିଏ କହୁଛନ୍ତି ଏବଂ କୋଉଠୁ କହୁଛନ୍ତି?
1: ମୁଁ ଡୁମାଲ ଉଦିନପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: କେମିତି ଅଛନ୍ତି ଭାଇ?
1: ଆଜ୍ଞା ମୁଁ ତ ବହୁତ ଭଲ ଅଛି, ଆଉ ବହୁତ ଦିନ ପରେ। ଆପଣ ଆଶ୍ୱାସନ ଭଉଣୀ କହୁଛି?
0: ହଁ ହଁ, ମୁଁ ଆଶ୍ୱାସନ ପଟ୍ଟନାୟକ କହୁଛି।
1: ବହୁତ ଦିନ ପରେ ଆପଣଙ୍କ

0: ସହିତ କଥା ହେଉଛି, ବହୁତ
1: ମୁଁ ବି ଭାଇ ଆପଣଙ୍କ ସହିତ ବହୁତ ଦିନ ପରେ କଥା ହେଉଛି।
0: ଆପଣ ତ ଆସୁନାହାନ୍ତି, ଆଉ
1: ଆସିବେ ଆସିବେ ଆସୁଛି। ଆପଣ ଚିଠି ପତ୍ର କୁ ବି ଦଉଛନ୍ତି ନା, କାର୍ଯ୍ୟକ୍ରମ ବି ଚିଠି ଦିଅନ୍ତି ନା?
0: ହଁ ଆଜ୍ଞା,
1: ହଁ, ତ ସେଠି ମୁଁ ଆପଣଙ୍କ ସହିତ କଥା ହେଇଯାଉଛି ନା, ଆଉ ଚିଠି ମାଧ୍ୟମରେ। ଆଉ କେମିତି ଅଛନ୍ତି କୁହନ୍ତୁ,
0: ଆପଣ ରିଅଲ ଲାଇଫ ରେ ବି କଥା ହୁଅନ୍ତୁ ନା, ବହୁତ ପିଲା।
1: ଠିକ ଅଛି ଠିକ ଅଛି, କଥା ଟିକେ ଗ୍ୟାପ ଦେଇକି କଥା ହେଲେ ଭଲ ଲାଗେ ନା ଭାଇ, ସତ କି ନାହିଁ? ଆପଣ ଏବେ ଦେଖନ୍ତୁ ମନେ ପକେଇଲେ ମତେ, ଆପଣ ମତେ ମନେ ପକେଇଲେ, ଆପଣ ସଡନ ମତେ କହିଲେ, ଜାଣିପାରିଲେ ମୋ ଟୋନ ରୁ ଯେ କିଏ କହୁଛନ୍ତି ବୋଲି ନା କଣ। ସେମିତି ଟିକେ ଗ୍ୟାପ ଥିଲେ ଟିକେ ଭଲ ଲାଗେ। ଆଉ କଣ କରୁଥିଲେ କୁହନ୍ତୁ।
0: ଆଜ୍ଞା, ମୁଁ ତ ଚାଷବାସ କରେ, ଭେଣ୍ଡି ଚାଷ ଚାଲିଛି, ଆମର ହୁଡା ହୁଡି କରା ଚାଲିଛି।
1: କେମିତି ଚାଲିଛି ସେଟା, ସବୁ ଠିକ ଚାଲିଛି?
0: ଠିକ ଚାଲିଛି ମ୍ୟାଡମ, କିନ୍ତୁ ବର୍ଷା ହଉନାହିଁ, ଆମ ବୋରୱେଲଟା ଖରାପ ହେଇଯାଇଛି, ତ ଅସୁବିଧା ହେଇଯାଉଛି।
1: ଏବେ ତ ବର୍ଷାର ପ୍ରୋବ୍ଲେମ ଟିକେ ରହିବ ବୋଲି କହୁଛନ୍ତି, ଏଇ ବର୍ଷ ଟିକେ ରହିବ ବୋଲି କହୁଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: କେନାଲ ପାଣି କିଛି ଇଏ ନାହିଁ, ସୁବିଧା ନାହିଁ ଆପଣଙ୍କୁ ସେଠି?
0: ପାଣି ଆସି ନାହିଁ କି ମାନେ ବୋରୱେଲ ମଧ୍ୟ ଖରାପ ହେଇଯାଇଛି।
1: କେମିତି କରୁଛନ୍ତି ତାହେଲେ?
0: ଆଜ୍ଞା, କୂଅରୁ ପାଣି କାଢିକି ଦଉଛୁ। ଆଉ
1: ସେଟା ତ ଟିକେ ବହୁତ ଟିକେ ପ୍ରୋବ୍ଲେମ ହେଇଯାଉଥିବ, ବୋଧେ ଅସୁବିଧା ହଉଥିବ।
0: ନିଜେ କାଢିକି ଦେବାଟା ତ ବହୁତ କଷ୍ଟ ହଉଛି ମ୍ୟାଡମ।
1: କଷ୍ଟ ଲୋକ ଅଛନ୍ତି?
0: ହଁ ଲୋକ ଅଛନ୍ତି ମ୍ୟାଡମ।
1: ଆପଣ କବିତା ଲେଖୁନାହାନ୍ତି ଆଉ ଆଜିକାଲି?
0: ଆଜ୍ଞା, ମୁଁ ଟିକେ ଏବେ କବିତା ଲେଖିବା,
1: ମତେ ମନେ ଅଛି ମନୋଜ ଭାଇ ଆପଣ କବିତା ଲେଖନ୍ତି ବୋଲି। ନେକ୍ସଟ ଟାଇମ ଆପଣ ଯେତେବେଳେ ଫୋନ କରିବେ କବିତାଟି ରେଡି କରିଥିବେ, ଠିକ ଅଛି? ଆଉ କୋଉ ଗୀତଟି ଶୁଣିବେ ଆପଣ କୁହନ୍ତୁ।
0: ଆଜ୍ଞା, ଦିଲ କା କ୍ୟା କସୁର ର ଖତା ତ ଜବ ହକେ ଜବ ହାଲେ ଦିଲ, ସେ ଗୀତ ଶୁଣେଇ ଦେବେ। ଆଜ୍ଞା
1: ଠିକ ଅଛି, ବହୁତ ଭଲ ଗୀତ, ମତେ ବି ଭଲ ଲାଗେ ସେ ଗୀତ ଶୁଣିଲେ।
0: ଆଜ୍ଞା ଆଜ୍ଞା, ଆଉ ବହୁତ ପେଥେଟିକ ସଙ୍ଗ।
1: ହଁ ପେଥେଟିକ ସଙ୍ଗ ଟିକେ ଅଛି ସେଇଟା। ଆଉ ଆପଣଙ୍କୁ ପେଥେଟିକ ସଙ୍ଗ ଭଲ ଲାଗେ ନା କଣ?
0: ଆଜ୍ଞା ହଁ, ପେଥେଟିକ ବି ଭଲ ଲାଗେ, ଆଉ ରୋମାଣ୍ଟିକ ବି ଭଲ ଲାଗେ। ଆଉ
1: କିନ୍ତୁ ଆଜି ଆପଣ ପେଥେଟିକ ଗୀତଟେ ଚୁଜ କଲେ ନା?
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ଆଉ ଘରେ ସମସ୍ତେ ଭଲ ଅଛନ୍ତି ଭାଇ?
0: ହଁ ଭଲ ଅଛନ୍ତି, ଆଉ ସମସ୍ତେ ଭଲ ଅଛନ୍ତି।
1: ଆପଣ କାମ ଧାମ ସବୁ ଠିକ ଚାଲିଛି?
0: ଆଜ୍ଞା ଆଜ୍ଞା, ସବୁ ଠିକ ଅଛି। ଆଜ୍ଞା,
1: ତାହେଲେ ଶୁଣିନେବା ଆପଣଙ୍କ ମନପସନ୍ଦର ଗୀତ?
0: ଛୋଟିଆ କବିତା ଗୋଟେ କହୁଛି ଆଜ୍ଞା।
1: ହଁ କୁହନ୍ତୁ କୁହନ୍ତୁ।
0: ଲେଖିଥିଲି ଆପଣଙ୍କୁ କହୁଛି ଆଉ।
1: ଆଜ୍ଞା କୁହନ୍ତୁ କୁହନ୍ତୁ।
0: ବୁଢା ଗଅଁତିଆ ଆସିଲା ଧାଇଁ ହେଇ କରି ଧଇଁ ସଇଁ, ବୁଢା ଗଅଁତିଆ ଆସିଲା ଧାଇଁ ହେଇ କରି ଧଇଁ ସଇଁ, କଥା ପଦେ ମୋର ଶୁଣରେ ବାବୁ ମୁହଁ ନାଇଁ ଆଡ଼ି ଦେଇ, କାଏଁ ରୋକତେ ଆମର ଦେଶକେ ଆସିଛେ ବାବୁ ମାଡ଼ି, ଲୋକର ଠାନ ଶୁଣିକରି ବାବୁ ଆସିଛେ ମୁଇଁ ଦୌଡ଼ି। ବୁଢ଼ାର କଥା ଶୁଣିଲା ଉତରୁ କହିଲି ଶୁନ ଗୋ ଦାଦି, ଯାହା ଶୁଣିଛୁ ସବୁ ସତ ନାଇଁ ସେ ଟିକେ ଫନ୍ଦି, ନୂଆ ରୋକତେ ଆସିଛେ ସତେ ନାଁଟା ତୋର ତାର କରୁନା, ଯେନ୍ ଦେଶ ନା ପହେଲା ଲାଗଲା ସେ ଦେଶର ନା ଚାଇନା, ମୁହେ ପିନ୍ଧିଥିବୁ ଯଦି ମାସ୍କ ନାଇଁ ହୁଏ ଇ ରୋଗ, ଥରେ ଲାଗିଗଲେ ତାର ନ ତାହାକେ କରୁଥିବା ସେ ଭୋଗ, କାହାକେ ଯଦି ପୁଟଲେଇବାର ଥିବା ତାର ବଦଲେ କରବୁ ଜୁହାର, ସେତକି ଯଦି ମାନି ଚଲଲେ ହେବା କରୋନା ପାର, ସେତକି ଯଦି ମାନି ଚଲଲେ ହେବା କରୋନା ପାର। ଆଜ୍ଞା
1: ବହୁତ ବଢିଆ।
0: ଆଜ୍ଞା ସେ ଟାଇମ ରେ ଏ
1: କବିତାଟା କରୋନା ଟାଇମ ରେ ଆପଣ ଲେଖିଥିଲେ, ଆଉ ଦେଖନ୍ତୁ ସେବେଠୁ ମନେ ଅଛି ଆପଣଙ୍କର, ତିନି ବର୍ଷ ବିତି ଗଲାଣି।
0: ହଁ ଆଜ୍ଞା
1: ଠିକ ଅଛି ଭାଇ, ଶୁଣିନେବା ଆପଣଙ୍କ ମନପସନ୍ଦର ଗୀତ?
0: ହଁ ଆଜ୍ଞା ରହିଲି, ନମସ୍କାର।
1: ନମସ୍କାର, ହ୍ୟାଲୋ ଆକାଶବାଣୀ କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ
1: ଜୁହାର
0: ଭାଇ, ଆପଣଙ୍କ ପରିଚୟ ଟିକେ ଦେବେ। କେମିତି ଅଛନ୍ତି ଆପଣ? ଆମେ ଭଲ ଅଛୁ। ଆଉ କୁହନ୍ତୁ, ଆପଣଙ୍କ ଆଡେ କେମିତି ଅଛି ପାଗ ବର୍ତ୍ତମାନ? ସବୁଆଡେ ସବୁଆଡେ ସେ ଗୋଟିଏ ପାଗ ହିଁ ଅଛି, କୋଉଠି ଟିକେ ଖରା କୋଉଠି ଟିକେ ଛାଇ। ଆଉ କୋଉ ଗୀତ ଶୁଣିବେ ଭାଇ ଆଗ କୁହନ୍ତୁ, ତାପରେ କଥା ହେବା ହେଲା।
1: ଆଚ୍ଛା
0: ଠିକ ଅଛି, ଓଡିଆ କଥା ଚିତ୍ରର ଠିକ ଅଛି, ଶୁଣେଇ ଦେବୁ ଆପଣଙ୍କୁ। ଆଉ କୁହନ୍ତୁ, ଘରେ ସମସ୍ତେ କେମିତି ଅଛନ୍ତି? କଣ କରୁଥିଲେ ଏବେ? ଲଗଉଛନ୍ତି ଆଉ କେତେବେଳୁ ଟ୍ରାଏ କରୁଥିଲେ ଫୋନ? ଫୋନ ଟି ଲାଗିଗଲା, ବହୁତ ଖୁସି ଲାଗୁଥିବ। ଆମକୁ ବି ଖୁସି ଲାଗୁଛି ଆପଣ ସହିତ କଥା ହେଇକି। ବହୁତ ଦିନ ପରେ ଆପଣ ଲଗେଇଲେ, କାହିଁକି ମଜୁରି ଲଗଉ ନାହାନ୍ତି? ହଁ ହଁ ଟିକେ ବ୍ୟସ୍ତ ଥିଲେ। ଠିକ ଅଛି ଠିକ ଅଛି, ତାହେଲେ ଶୁଣି ନବା ଭାଇ ଆପଣଙ୍କ ମନ ପସନ୍ଦର ଗୀତ। ମୁଁ କିଏ କହୁଛି? ମୁଁ ଆଶ୍ୱସନା ପଟ୍ଟନାୟକ। ମୁଁ କଥା ହେଇଛି ଆପଣ ସହିତ, କଥା ବି ହେଇଛି ଆଗରୁ ଥରେ। ଠିକ ଅଛି ଭାଇ, ହ୍ୟାଲୋ ଆକାଶବାଣୀ ଫୋନ ଇନ୍ କାର୍ଯ୍ୟକ୍ରମକୁ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୁହାର।

ଭାବ ନୁହନ୍ତି କି ସବୁ ମାନବ ସାମାଜିକ ହୋଇପାରିନଥାନ୍ତି। ଯେମିତି ଦେବତାଙ୍କ ଶିରରେ ଉପଯୁକ୍ତ ଫୁଲକୁ ଅର୍ପଣ କରାଯାଏ, ସେହିପରି କେତେକ ସୁଗୁଣ ଲକ୍ଷଣ ନଥିଲେ ଆମେ ତାଙ୍କୁ ମଣିଷ ରୂପେ ଗଣନା କରିପାରିବା ନାହିଁ, ତାକୁ ସାମାଜିକ ମଣିଷ କୁହାଯାଇପାରିବ ନାହିଁ। ସାମାଜିକ ମଣିଷର ପ୍ରଥମ ଗୁଣ ହେଉଛି ଶୃଙ୍ଖଳା। ବିଶୃଙ୍ଖଳିତ ବ୍ୟକ୍ତିର ସାମାଜିକତା ଅତି ନିମ୍ନମାନର ହୋଇଥାଏ। ହିଂସା, କଳହ, ଅଶାନ୍ତିର ମୂଳ କାରଣ ହେଉଛି ବିଶୃଙ୍ଖଳା, ଏବଂ ଏହି ବିଶୃଙ୍ଖଳାରୁ ଜନ୍ମ ନେଇ ଅନେକ ବିପଦ। ତେଣୁ ସାମାଜିକ, ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିଥାଏ। କାରଣ ଜଣେ ବ୍ୟକ୍ତିର ଶୃଙ୍ଖଳାରୁ ଆସିଥାଏ ତାହାର ପାରିବାରିକ ଶୃଙ୍ଖଳା, ପାରିବାରିକ ଶୃଙ୍ଖଳାରୁ ଗ୍ରାମୀଣ ଶୃଙ୍ଖଳା ସୃଷ୍ଟି ହୁଏ। ଏହି କ୍ରମରେ ଦେଶ ଓ ଜାତି ଜାତି ଭିତରେ ଶୃଙ୍ଖଳାର ଭାବ ସୃଷ୍ଟି ହୋଇଥାଏ। ଶ୍ରୋତାବନ୍ଧୁ, ସବୁ ପ୍ରକାର ଉନ୍ନତି ପଛରେ ଯଦି କାହାର ପ୍ରଚ୍ଛନ୍ନ ଇଙ୍ଗିତ ଥାଏ, ତେବେ ତାହା ହେଉଛି ଏହି ଶୃଙ୍ଖଳା। ଏହା ମାନବକୁ କରିଥାଏ ମହାମାନବ, ଏବଂ ମାନବ ସମାଜରୁ ବିତାଡ଼ିତ କରିଥାଏ ଦାନବୀୟ ବୃତ୍ତିକୁ। ତେଣୁ ଆମେ ସଭ୍ୟ ଯଦି ଏହି ମହାନ ଗୁଣରେ ନିଜକୁ ଦୀକ୍ଷିତ କରିପାରିବା, ତେବେ ଜଣେ ଜଣେ ସୁମଣିଷ ହୋଇପାରିବା। ଏହି ସୁବିଚାର ସହିତ ଆସନ୍ତୁ ଈଶ୍ୱରଙ୍କ ନିକଟରେ ଆମେ ତଲ୍ଲୀନ ହେବା ଏ ଭାବଭକ୍ତି ଭରା ଭଜନ ସହିତ।

ଶ୍ରୋତାବନ୍ଧୁ, 28 ଜୁନ୍ ବିଶ୍ୱ ଇତିହାସରେ ଏକ ଅଭୁଲା ଦିବସ। ପ୍ରଥମ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ଅର୍ଥାତ୍ 1919 ମସିହା ଜୁନ୍ 28 ତାରିଖରେ ଫ୍ରାନ୍ସର ଭର୍ସାଇଠାରେ ଜର୍ମାନୀ ଓ ମିତ୍ର ଶକ୍ତିଙ୍କ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ଭର୍ସାଇ ସନ୍ଧି ସ୍ୱାକ୍ଷରିତ ହୋଇଥିଲା। ଆଜିର ଦିନରେ ଇତିହାସ ପୃଷ୍ଠାରୁ ଜଣାଯାଏ, ପ୍ରଥମ ବିଶ୍ୱଯୁଦ୍ଧ ଥିଲା ଏକ ଭୟଙ୍କର ଯୁଦ୍ଧ, ଯାହାକି ୟୁରୋପ ମହାଦେଶରେ କେନ୍ଦ୍ରୀଭୂତ ହୋଇଥିଲା 28 ଜୁଲାଇ 1914 ମସିହାରେ ଓ ତାହାର ପରିସମାପ୍ତି ହୋଇଥିଲା 11 ନଭେମ୍ବର 1918 ମସିହାରେ। ଆପଣ ଜାଣନ୍ତି ଶ୍ରୋତାବନ୍ଧୁ, ପ୍ରଥମ ବିଶ୍ୱଯୁଦ୍ଧ ଏତେ ଭୟଙ୍କର ଥିଲା ଯେ 9 ଆୟୁତ ସେନା ଓ 7 ଆୟୁତ ସାଧାରଣ ଜନତା ମୃତ୍ୟୁବରଣ କରିଥିଲେ ଏଥିରେ। ଏହି ଯୁଦ୍ଧରେ ବିଶ୍ୱର ଆର୍ଥନୈତିକ ମହାଶକ୍ତିମାନେ ପରସ୍ପର ବିରୁଦ୍ଧରେ ମେଣ୍ଟ କରିଥିଲେ। ଏଥିରେ ବହୁ କ୍ଷୟକ୍ଷତି ହୋଇଥିଲା, ଯୁଦ୍ଧ ଯେଉଁ ଦେଶର ବି ହୋଇଥାଉ ନା କାହିଁକି।

ତେବେ ତାହାର ପ୍ରଭାବ ସାରା ବିଶ୍ୱରେ ପଡ଼ିଥାଏ। ତେଣୁ ପ୍ରଥମ ବିଶ୍ୱଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିଲା। 28 ଜୁନ୍ 1919 ସ୍ୱାକ୍ଷରିତ ଭର୍ସାଇ ସନ୍ଧି ଥିଲା ଆଦେଶିତ ବା ନିର୍ଦ୍ଦେଶିତ ଏକ ସନ୍ଧି। ସନ୍ଧି ସ୍ୱାକ୍ଷରିତ ହୋଇ ବିଭିନ୍ନ ଚୁକ୍ତି ବା ସର୍ତ୍ତ ଲାଗୁ ହୋଇଥିଲା ପରାଜିତ ରାଷ୍ଟ୍ରଗୁଡ଼ିକ ପାଇଁ। ଯଦିଓ ଭର୍ସାଇ ସନ୍ଧି ଶାନ୍ତି ପ୍ରତିଷ୍ଠା ଦିଗରେ କିଛି ମାତ୍ରାରେ ସହାୟକ ହୋଇଥିଲା, ତେବେ ପରବର୍ତ୍ତୀ ସମୟରେ ଏହି ସନ୍ଧି ହିଁ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ପ୍ରମୁଖ କାରଣ। ଶ୍ରୋତାବନ୍ଧୁ, ଇତିହାସର ମୃତ୍ୟୁ ନାହିଁ, ସେ ବାରମ୍ବାର ସ୍ମୃତି ହୋଇ ଆମ ଆଖି ଆଗରେ ନାଚୁଥାଏ। ତେଣୁ ଆଜିର ଦିନ ଅର୍ଥାତ୍ ଜୁନ୍ 28 ତାରିଖରେ ହୋଇଥିବା ଏହି ଭର୍ସାଇ ସନ୍ଧି ମଧ୍ୟ ଏକ ଅଭୁଲା ସ୍ମୃତି ଅଟେ।

ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା। ପୁଣି ଥରେ ସ୍ୱାଗତ ଜଣାଉଛି କାର୍ଯ୍ୟକ୍ରମର ପରିଧିକୁ ଆପଣମାନଙ୍କୁ। ଆଜିର ଦିବସ ଅର୍ଥାତ୍ ଜୁନ୍ 28 ତାରିଖ ଭାରତ ରାଜନୀତିରେ ଏକ ସ୍ମରଣୀୟ ଦିବସ ଅଟେ, କାରଣ ଏହି ଦିନ ଭାରତର ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ତଥା ଭାରତୀୟ କଂଗ୍ରେସର ଜଣେ ପ୍ରମୁଖ ନେତା ଏବଂ 17 ଗୋଟି ଭାଷାରେ ଦକ୍ଷତା ରଖିଥିବା ବ୍ୟକ୍ତିବିଶେଷଙ୍କର ଜନ୍ମଦିନ। ସେ ହେଉଛନ୍ତି ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ। ପୁରା ନାମ ହେଉଛି ପାମୁଲପତି ଭେଙ୍କେଟ ନରସିଂହ ରାଓ। ସେ ହେଉଛନ୍ତି ଦକ୍ଷିଣ ଭାରତରୁ ପ୍ରଧାନମନ୍ତ୍ରୀ ହେବାର ପ୍ରଥମ ବ୍ୟକ୍ତି ଓ ଅଣ ହିନ୍ଦୀଭାଷୀ ପୃଷ୍ଠଭୂମିରୁ ଦ୍ୱିତୀୟ ବ୍ୟକ୍ତି ଥିଲେ। 1991 ମସିହାରେ ଆର୍ଥନୈତିକ ସଙ୍କଟ ପରେ ଭାରତର ଆର୍ଥନୈତିକ ଉଦାରୀକରଣ ପ୍ରକ୍ରିୟା ଆରମ୍ଭ କରିବାରେ ତାଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ପିଭି ନରସିଂହ ରାଓ ଜୁନ୍ 28 ତାରିଖ 1921 ମସିହାରେ କଲମନଗରଠାରେ ଜନ୍ମ ନେଇଥିଲେ। ସେ ଜଣେ ବିଦ୍ୱାନ ଓ ରାଜନେତା ଭାବରେ ବିଭିନ୍ନ ପଦରେ ରହି ଭାରତର ବ୍ୟାପକ ସେବା କାର୍ଯ୍ୟ କରିଥିଲେ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସଂସଦ ତଥା ବିଧାନସଭା ସଦସ୍ୟ ଭାବରେ ଅନେକ ବର୍ଷ ଧରି ସେ କାର୍ଯ୍ୟ କରିଥିଲେ। ଭାରତକୁ ଆର୍ଥିକ ସ୍ତରରେ ଉନ୍ନତି କରିବା, ଦେଶର ସମୃଦ୍ଧି ଓ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବାରେ ତାଙ୍କର ଦୂରଦର୍ଶୀ ନେତୃତ୍ୱ ପ୍ରଶଂସନୀୟ ଅଟେ। ନରସିଂହ ରାଓ ପ୍ରଧାନମନ୍ତ୍ରୀ ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ଏହାଛଡ଼ା ଭାରତର ବୈଦେଶିକ ନୀତି, ଭାଷା ଓ ଶିକ୍ଷା କ୍ଷେତ୍ରରେ ଜଣେ ନେତା ଭାବେ ତାଙ୍କର ଅବଦାନ ବହୁମୁଖୀ କାର୍ଯ୍ୟକୁ ଦର୍ଶାଉଛି, ଯିଏ ଭାରତକୁ କେବଳ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ମାଧ୍ୟମରେ ଆଗକୁ ନେଇନାହାନ୍ତି, ବରଂ ଏହାର ସାଂସ୍କୃତିକ, ବୌଦ୍ଧିକ ଐତିହ୍ୟକୁ ସମୃଦ୍ଧ କରିଛନ୍ତି। ଏଭଳି ଜଣେ ମହାନ ରାଜନୀତିଜ୍ଞଙ୍କ ଅବଦାନ ଦେଶ ପାଇଁ ଅନନ୍ୟ ଉଦାହରଣ ଅଟେ।

ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ସହ ପାଣିପାଗର ସୂଚନା। କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଗୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ଼ ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏକ ବୃହତ କର୍ମଶାଳା ବିଶ୍ୱନାଥପୁର ହୀରାନୀଳା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାରର ବରିଷ୍ଠ ଗୁରୁଜୀ

ଆଗକୁ କାର୍ଯ୍ୟକ୍ରମର ପରିସମାପ୍ତି ପାଇଁ ସୂଚିତ କଲାଣି। କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବେ ଚିଠି ଲେଖି କିମ୍ବା ହ୍ୱାଟ୍ସଆପ୍ କରି। ଆମର ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍କୋଡ଼ 7660001। ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏହି ନମ୍ବରରେ, ନମ୍ବରଟି ହେଲା 8895994143।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ପୁଣି ଏକ ନୂଆ ଅଧ୍ୟାୟ ସହିତ ଆସନ୍ତାକାଲି ଭେଟିଦେବୁ। କିଛି ନୂଆ କଥା, ନୂଆ ଗୀତ। ଏଇଠି ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ୍ ୱେଭ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି ଛଅ ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO'ର ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ ଏବେ ସେମାନେ ଏକାଠି ମିଶି

ଅଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ,

କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏ ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତାର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା
ହାଡ଼ଗିଳା ପକ୍ଷୀ।

ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି, ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା, ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା।

ଆନନ୍ଦ ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ରୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ

ଦେଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫା ସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ୍ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା,

ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର

0: ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟ ତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11:00 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8:00।
2: ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ 12:00। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଶୁଣିପାରିବେ। ମଧ୍ୟ ନ୍ୟୁଜ୍ ଅନ୍ AIRF ମାଧ୍ୟମରେ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଦେଶାତ୍ମବୋଧକ ଗୀତ। ପ୍ରଥମେ ଗାଇଛନ୍ତି ଶିଳ୍ପୀ ମହମ୍ମଦ ଆବିଦ ଏବଂ ସାଥୀ, ଗୀତ ରଚନା କରିଛନ୍ତି ବାଞ୍ଛାନିଧି ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ମହମ୍ମଦ ଆବିଦ, ମମତା ସାହୁ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର।

ଶୁଣୁଥିଲେ କେତୋଟି ଦେଶାତ୍ମବୋଧକ ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଗାଇଛନ୍ତି ଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ଡକ୍ଟର କୃତିବାସ ନାୟକଙ୍କ ରଚନା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥର ଶିଳ୍ପୀ ଗାୟତ୍ରୀ ବୋଷ, ଶିଳ୍ପୀ ଗାଇଛନ୍ତି ହିମାଂଶୁ ଭୂଷଣ ସାବତଙ୍କ ରଚନା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ଗାଇଛନ୍ତି ଶିଳ୍ପୀ କଳ୍ପନା ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକଙ୍କ ଗୀତରଚନା।

0: the capital city of Seychelles. Both leaders will review the full spectrum of bilateral cooperation and exchange views on regional and international issues of mutual interest. Earlier, he was given a guard of honor at the State House with President Hermione. Prime Minister Modi is scheduled to address the National Assembly of Seychelles and interact with members of the Indian diaspora. Later, he will attend the Golden Jubilee celebrations of the National Day of Seychelles as the guest of honor. The security situation in West Asia has deteriorated sharply after the fragile US-Iran ceasefire effectively collapsed, with both sides launching fresh military strikes over the past several hours. US said it carried out airstrikes against 10 Iranian military targets near the Strait of Hormuz after accusing Tehran of attacking a commercial oil tanker with a drone. US President Donald Trump warned that further violations could trigger a much broader military response. And Lionel Messi becomes the first to score in seventh consecutive FIFA World Cup match as Argentina beat Jordan 3-1 in his Group J finale today. It means Messi has been scoring at least one goal in each of his last seven World Cup matches he played. The Jordan goal was the seventh straight match in that scoring streak. Messi came off the bench to score from a free kick in the 80th minute, extending his men's World Cup record to 19 goals. And that is the end of this news bulletin.
1: आकाशवाणी भवानीपटना शुणंतु चासर कथा
2: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, କଦେଲ, ଜହ୍ନି, କୁମ୍ଭଡ଼ା ଆରୁ, ଲଇନି। ଚାଷ କରବାର ସମିତି ଯେନ୍ ମୁଖ୍ୟ ଖାଦ୍ୟ ଉପାଦାନ ସବୁ ଅଛନ୍ ଆରୁ ଯେନ୍ମାନେ ଆମର ଚାଷ କାମତି ଆମକେ ବେଶୀ ସାହାଯ୍ୟ କରିଥିସନ୍, ସେମାନଙ୍କେ ଆମେ ଯଦି ପାସରି ଯିମା ଆରୁ ତାର ବ୍ୟବହାର ଠିକ୍ ହିପାସେ ନେଇ କର୍ମା ବୋଇଲେ ଅମଲ କରବାର ସମିତି ଆମକେ ଯେତିକି କ୍ଷତି ସହବାକେ ପଡ଼ବା ସେଟା ତ ହେବା ଏକା। ତାର ସନେ ସନେ ମାଟିର ଦିହି ଯଦି ନସିଯିବା ବୋଇଲେ ତାର ପ୍ରଭାବ ସେ ମାଇଟ୍ ନେ ଚାଷ କରୁଥିବାର ଫସଲ ମାନଙ୍କର ଉପରେ ପଡିକରି ନାନା ପ୍ରକାର ରୋଗ ପୋକ ମାନଙ୍କର ସମସ୍ୟା ଦେଖାଯିବା ଆରୁ ଆମର ଚାଷୀ ଦାଦା ମାନଙ୍କେ ବେଶୀ ନୁକସାନ ଉଠାବାକେ ପଡ଼ବା। ଏ ସେଥିର ଲାଗତି ବୋଲିକରି ଫସଲ ନେଇଥିବାର ମୁଖ୍ୟ ଖାଦ୍ୟ ଉପାଦାନ ମାନଙ୍କର ବିଷୟଟି ଆମର ଚାଷୀ ଦାଦା ମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଯେତିକି ବି ଫସଲ ମାନେ ସବୁ ଅଛି ସେ ଫସଲ ମାନଙ୍କର ମଞ୍ଜିନୁ ଗଜା ହେବାର ଠାନୁ ଆରମ୍ଭ କରିକରି ଫୁଲ ଆରୁ ଫଲ ହେବାର ପତକେ 17 ଖାଦ୍ୟ ଉପାଦାନ ଆବଶ୍ୟକ କରିଥିସି। ଏ 17 ଖାଦ୍ୟ ଉପାଦାନ ଭିତରୁ ପ୍ରଥମ 6 ମୁଖ୍ୟ ଆରୁ ବାକି 3 ଗୌଣ ଆରୁ ବାକି ଯେତିକି ଶେଷ 8 ରହିଲା ତାକେ ଅଣୁଖାଦ୍ୟ ଉପାଦାନ ବୋଲିକରି କହେସନ। ଅଣୁଖାଦ୍ୟ ଉପାଦାନକେ ଫସଲ ଅଲପ ଅଲପ ମାତ୍ରାନେ, ଏଟାର ଅର୍ଥ ହେଲା 1 କିଲୋଗ୍ରାମ ଫସଲ ଉତ୍ପାଦନ ହେବାର ଲାଗି 1.0 ମିଲିଗ୍ରାମ ନେଇ ହେଲେ ଇନୁ କମ୍ ଖାଦ୍ୟର ଉପାଦାନ ଆବଶ୍ୟକ କରିଥିସି। ଏ ଯେତିକି 8 ଅଣୁଖାଦ୍ୟ ଉପାଦାନ ଅଛି ସେ ଭିତରୁ ଜିଙ୍କ ବି ଗୋଟେ କେ। ଇ ଜିଙ୍କ ବୋଲିକରି ଯେନ୍ଟାକି ଆମେ କହୁଛୁ, ଇ ଜିଙ୍କ ଫସଲ ନେ ଜୈବ ଏନ୍ଜାଇମ୍ ବିଶ୍ଳେଷଣ ନେ ଇଟା ସାହାଯ୍ୟ କରିଥିସି। ଏଟାର ଦ୍ୱାରା ଇଣ୍ଡୋଲ ଏସିଟିକ୍ ଏସିଡ୍ ବୋଲିକରି ଗୋଟେ ହରମୋନ ପ୍ରସ୍ତୁତ ହେଇଥିସି। ଇ ଯେନ୍ ହରମୋନ ଅଛି ଇଟା ଫସଲକେ ଲମ୍ବା ହେଇକରି ବଢ଼ବାର୍ତି ବେଶୀ ସାହାଯ୍ୟ କରିଥିସି। ଆର୍ ଗୋଟେ ଗଛ ଯେତିକି ଉଚ୍ଚା ହେବାର କଥା ସେ ଅବସ୍ଥାକେ ଆଣିଥିସି। ତାର ସନେ ଜିଙ୍କ ଫସଲ ନେ ଅଲଗା ଯେତେ ପ୍ରକାରର ଭିନ୍ନ ଭିନ୍ନ ଉପକାରୀ ଏନ୍ଜାଇମ୍କେ ବି ପ୍ରସ୍ତୁତ କରିଥିସି, ଯେନ୍ଟାକି ଫସଲକେ ମଜବୁତ କରି ବଢ଼ବାର୍ତି ସାହାଯ୍ୟ କରିଥିସି। ଆରୁ ଫସଲ ନେ ପ୍ରୟୋଗ ହେଉଥିବା ଖାଦ୍ୟ ସାରକେ ଠିକ୍ ହିପାସେ ଗ୍ରହଣ କରବାର୍ତି ବି ସାହାଯ୍ୟ କରିଥିସି। ଜିଙ୍କ ଫସଲର ଫଲ ଆରୁ ମଞ୍ଜିନେ ପ୍ରୋଟିନ୍ ସଂଶ୍ଳେଷଣ କରିକରି ଫଲ ଆରୁ ମଞ୍ଜିନେ ତାର ପରିପକ୍ୱତା ଆଣିଥିସି। ସେନ୍ତା ଜିଙ୍କ ଅଭାବ ହେଇଯିବା ବୋଇଲେ ଗଛ ଯେତିକି ଉଚ୍ଚତା ପତକେ ବଢ଼ବାର କଥା ସେତିକି ବଢ଼ି ନେଇପାରେ ଆରୁ ବାଙ୍ଗରି ହେଇକରି ରହିଯାଇସି। ଫସଲ ନେ ପିଲ ଯେନ୍ଟାକେ କି ଆମେ ଶାଖା ପ୍ରଶାଖା ବୋଲିକରି କହିସୁ ସେଟା ବି କମିଯାଇସି। ଫସଲର ଉପର ବାଟୁ ପ୍ରଥମ ଆରୁ ସମିଆ ସମିଆ ନେ 2 ପତରକେ ଛାଡିକରି 3 ଆରୁ 4 ପତର ଫିକା ହଲଦିଆ ରଙ୍ଗର ହେଇଯାଇସି। ସେ ପତରର ମଝିର ଶିରାର ଦୁଇ ପାଖେ ନେ ଧୁବଲା ମିଶା ହଲଦିଆ ରଙ୍ଗର ଛିଟ୍ ଦାଗ ସବୁ ଦିଶିଏ। ଧାନ ରୁବାର ଆରୁ ଧାନ ବୁନବାର 15-20 ଦିନ ଭିତରେ ତଲି ପତର ନେ ଫିକା ହଲଦିଆ ରଙ୍ଗର ଦାଗ ମାନେ ଝିଟଲା ଭଲିଆ ଦିଶି ଆରୁ ପଛେ ସେ ଦାଗ ମାନେ ମିଶି ଯାଇକରି ବାଦାମୀ ରଙ୍ଗର ଶେଷ ନେ ହେଇଯାଇସି। ଧାନ ଗଛର ଖେନା ମାନେ ବାହାରିବା ନେ ବେଶୀ ଡେରି ହେଇଥିସି ଆରୁ ଧାନ ପାଚବାର୍ତି 15-20 ଦିନ ପତକେ ବି ଡେରି ଲାଗ୍ସି। ସେନ୍ତା ଗହମ ଫସଲର ପତରର ଧାନ ଆରୁ ମଝି ଶିରା ମାନକେ ଧୁବଲା ମିଶା ହଲଦିଆ ରଙ୍ଗର ଉଷାର ହେଇଥିବାର ଦାଗ ମାନେ ସୃଷ୍ଟି ହେଇଥିସି ଆରୁ ପଛେ ସେ ଦାଗ ମାନେ ମିଶି ଯାଇକରି ପତରର ମଝି ଭାଗ ଧୁବଲା ମିଶା ବାଦାମୀ ରଙ୍ଗର ହେଇଯାଇସି। ଶେଷ ନେ ପତର ମଝି ଭାଗ ନୁ

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ ସବୁବେଳେ ସବୁ ପରିସ୍ଥିତିରେ। ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ରୁ କିଛି ଗୀତ। ଗୀତ ଲେଖିଛନ୍ତି ଗୀତିକାର ନିଜାମ, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ। ପ୍ରଥମେ ଗାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ।

ଶୁଣୁଛନ୍ତି ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଗୀତରଚନା କରିଛନ୍ତି ନିଜାମ, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଟିଶୌରୀଙ୍କ କଣ୍ଠରେ।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ।

0: ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ. ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ. ସେସେଲ୍ସଠାରେ ରାଷ୍ଟ୍ରପତି ପେଟ୍ରିକ୍ ହର୍ମିନି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ. ଅପରେସନ୍ ଆମିଷ୍ଟାଡ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଆଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ. ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ପ୍ରଭାବହୀନ. ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା. ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ. ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି. ଆମ ଦେଶରେ ତିଆରି ହୋଇଥିବା C-295 ବିମାନ ପ୍ରଥମ ଥର ପାଇଁ ସଫଳତାର ସହ ଆକାଶରେ ଉଡ଼ିଛି. ଏହିପରି 40 ବିମାନ ଏବେ ଭାରତରେ ତିଆରି ଚାଲିଛି. ଏହାଦ୍ୱାରା ଆମ ଦେଶର ଛୋଟ ବଡ଼ ଶିଳ୍ପଗୁଡ଼ିକୁ ନୂଆ ଶକ୍ତି ମିଳିବ, ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନ ଆହୁରି ମଜବୁତ ହେବ।
1: एविएशन सेक्टर में भी देश ने एक बड़ी सफलता पाई है। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे MSME और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ DRDO ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତ ଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ। ଇସ୍ମେଁ ଭାରତ ନେ କୁଲ 114 ପଦକ ଜିତେ, ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ୍ ଚାମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ଦେଶ ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ସମ୍ପତ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ଗାଡ଼ି ସେୟାର କରି ଯାତ୍ରା କରୁଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚିପାରୁଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ାଇଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଦେଶର କୋଟି କୋଟି ପରିବାରକୁ

0: ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣ ପଦକ ସମେତ 114 ପଦକ ହାସଲ କରି ଶୀର୍ଷସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: विश्व योगासन चैंपियनशिप की भी बड़ी चर्चा हुई, इसमें भारत ने कुल 114 पदक जीते, इनमें 102 गोल्ड मेडल भी शामिल है। भारत इस चैंपियनशिप की पदक तालिका में पहले स्थान पर रहा।
0: ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କ୍ରୟ ସ୍ଥଗିତ ରଖିବା, ବିଦେଶ ଭ୍ରମଣ କମ୍ କରିବା, କାର୍ ପୁଲିଂ ଏବଂ ପ୍ରାକୃତିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରିତା ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଙ୍କଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି।
1: पश्चिम एशिया में बनी युद्ध की स्थितियों को देखते हुए मैंने देशवासियों से कहा था कुछ समय के लिए सोना खरीदने से बचें, लोगों से कहा था कि विदेश में छुट्टियां मनाने से बचें, लोगों से कार पुलिंग को भी बढ़ावा देने की अपील की थी, किसानों से केमिकल मुक्त खेती के लिए, खेत बचाने के लिए और प्राकृतिक खाद का ज्यादा से ज्यादा इस्तेमाल का आग्रह किया था। मेरी अपील का उन्होंने न सिर्फ समर्थन किया बल्कि हर तरफ से उसमें अपना सहयोग कर रहे हैं।
0: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଜୀବନଜ୍ୟୋତି ବୀମା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି। ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ଚିନ୍ତାଧାରାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଆସାମର ହର୍ଗିଲା ପକ୍ଷୀ ସଂରକ୍ଷଣ ପାଇଁ ପୂର୍ଣ୍ଣିମା ଦେବୀ ବର୍ମନ ଓ ହର୍ଗିଲା ଆର୍ମିର ଉଦ୍ୟମର ପ୍ରଶଂସା କରିଛନ୍ତି। ସେହିପରି ନାଗାଲାଣ୍ଡର ବେବି ଲିଗ୍ ଓ ମହିଳା ଫୁଟ୍ସାଲ୍ ଲିଗ୍ ମାଧ୍ୟମରେ ଶିଶୁ ଓ ମହିଳାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ବିକାଶର ପ୍ରୟାସକୁ ସେ ସାଧୁବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ର ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି।
1: साथियों, जड़ों से जुड़े रहकर युवाओं को नई टेक्नोलॉजी के लिए तैयार करने का एक और अच्छा प्रयास हो रहा है। दिल्ली में स्थित सेंट्रल संस्कृत यूनिवर्सिटी आर्टिफिशियल इंटेलिजेंस और डेटा साइंस में बीटेक प्रोग्राम शुरू करने जा रही। ये आधुनिक टेक्नोलॉजी को भारत के पारंपरिक ज्ञान से जोड़ने की दिशा में एक महत्वपूर्ण कदम है।
0: ଶ୍ରୀ ମୋଦି ମେଘାଳୟର ଜୀବନ୍ତ ରୁଟ୍ ବ୍ରିଜ୍ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମହିଳାମାନଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟରୁ ପରିବେଶ ଅନୁକୂଳ ଇଟା ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ କରାଯାଉଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷାବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲ୍ସ ପୋଲିଓ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡକ୍ଟର ମହାଲିଙ୍ଗ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ଏବଂ ଦେଶ ତଥା ରାଜ୍ୟକୁ ସମ୍ପୂର୍ଣ୍ଣ ପୋଲିଓ ମୁକ୍ତ କରିବା ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ ପର୍ଯ୍ୟନ୍ତ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2014 ଭାରତ ପୋଲିଓ ମୁକ୍ତ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୋକିବା ଓ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି ଜିଲ୍ଲାର 66,365 ଜଣ ଶିଶୁଙ୍କୁ 574 ବୁଥ୍ରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 820 କେନ୍ଦ୍ରରେ 1,42,000 ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ାରେ 1,032 ବୁଥ୍ରେ 1,11,171 ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡିରେ 1,45,207 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟ ଆରମ୍ଭ ହୋଇଛି।

0: ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ତ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ। ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ।
0: ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତା ବିକାଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ

0: କିନ୍ତୁ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ। ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ।
1: ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତ ବିକାଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟ ଢୋଲକିଆ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ସୁଯୋଗ ଓ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ଗ୍ରାମ ଜଙ୍ଗଲରେ ପୁଲିସ୍ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ସୂଚନା ପାଇ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ତଲାସୀ ଅଭିଯାନ ସମୟରେ 37 ପ୍ରକାରର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାରେ ଗତବର୍ଷ ଜାନୁଆରୀରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 2 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 23 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁଯାୟୀ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ 97 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର ୟାରିଆ କଣ୍ଠଦାନ କରିଛନ୍ତି ମହମ୍ମଦ ଇରଫାନ ଏବଂ ଗଜେନ୍ଦ୍ର ବର୍ମା। ଗୀତ ଓ ସଙ୍ଗୀତ ମିଥୁନ। କଥଚିତ୍ର ୟାରିଆ।

ଏଥିରେ ଶୁଣନ୍ତୁ ହାର୍ଟଲେସ୍ କଥାଚିତ୍ରରୁ ଏହି ଗୀତଟି କଣ୍ଠଦାନ କରିଛନ୍ତି କେକି। ଗୀତ ଲେଖିଛନ୍ତି ସୀମା ସାଇନି, ସଙ୍ଗୀତ ଗୌରବ ଦଗାଓଁକାର। କଥାଚିତ୍ର ହାର୍ଟଲେସ୍।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହିରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଏ ସପ୍ତାହର ଚିଠି ପାଇଛୁ କାର୍ଯ୍ୟକ୍ରମ ଅପରାହ୍ନ 5:15। ଯୁବବାଣୀରେ ଶୁଣିବେ ମନୋରଞ୍ଜନୀ ଅପରାହ୍ନ 5:30। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ଡଙ୍ଗରିଆ କନ୍ଧ ଗୀତ। ପରିବେଷଣ କରିବେ ସିକାକ ବେଡ଼େ ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ପୋର୍ଟସ୍ ସ୍କାନ୍ ରାତି 8:30। ରାତି 9:15 ସ୍ପଟ୍ଲାଇଟ୍। ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଠି ଶେଷ କରୁଛୁ ଆମର ଆଜିର ଏହି ଚଳିତ ଅଧିବେଶନକୁ। ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ ଅପରାହ୍ନ 5:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ଓ 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧଙ୍ଗଡ଼ାମାଝୀ।

0: ସ୍ୱାଗତ।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ସାର୍?
1: ମୁଁ ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଭାବରେ ମୁଁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି ଭବାନୀପାଟଣାରେ କାର୍ଯ୍ୟରତ।
0: ତ ସାର୍, ଆଜି ଆମର ଆଲୋଚନାର ବିଷୟ ରହିଛି ନିପୁଣ ଓଡ଼ିଶା। ତ ଏଇ ଯେଉଁ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ଲକ୍ଷ୍ୟ କ'ଣ ସବୁ ରହିଛି ଏବଂ ଏହା କିଭଳି ଭାବରେ ଜାତୀୟ ଶିକ୍ଷାନୀତି ସହ ଜଡ଼ିତ?
1: ଆମର ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଆମର ଯେଉଁ ଲକ୍ଷ୍ୟ ରହିଛି, ଆମ ଦେଶର ସମସ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା 3ରୁ 9 ବର୍ଷର ପିଲାମାନେ, ସ୍ପେଶାଲି 1ରୁ 3ୟ ଶ୍ରେଣୀ ପିଲାମାନେ ଯେଉଁମାନେ ପାଠ ପଢୁଛନ୍ତି, ସେମାନଙ୍କର ମୌଳିକ ସ୍ତରର ଦକ୍ଷତାକୁ ହାସଲ କରିବା। ଏଟା 5 ସ୍ତରୀୟ ବ୍ୟବସ୍ଥା ରହିଛି, ଯେ ଭାରତରୁ ଓଡ଼ିଶାକୁ ବା ରାଜ୍ୟକୁ, ରାଜ୍ୟରୁ ଜିଲ୍ଲାକୁ, ଜିଲ୍ଲାରୁ ବ୍ଲକକୁ, ବ୍ଲକରୁ ସ୍କୁଲକୁ, ଏଇ 5ଟି ସ୍ତର ଦେଇ କାର୍ଯ୍ୟକ୍ରମ ଚାଲୁ ରହିଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 3ରୁ 9 ବର୍ଷ ପର୍ଯ୍ୟନ୍ତ ଯେଉଁ ପିଲାମାନେ ପାଠ ପଢୁଛନ୍ତି ବା 1ରୁ 3ୟ ଶ୍ରେଣୀ ପିଲାମାନେ ଯେଉଁମାନେ ପାଠ ପଢୁଛନ୍ତି, 2026-27 ସୁଦ୍ଧା 3ୟ ଶ୍ରେଣୀର ଯେଉଁ ପିଲାଟି ପର୍ଯ୍ୟୟନରତ ବା 3ୟ ଶ୍ରେଣୀ କମ୍ପ୍ଲିଟ୍ ଯେତେବେଳେ ସେ କରୁଛି, ସେ ତାର ନିମ୍ନତମ ଦକ୍ଷତାକୁ ହାସଲ କରିପାରିବା ଦରକାର।
0: ତେବେ ଏଥିପାଇଁ କ'ଣ ସବୁ ଶିକ୍ଷାଦାନ କୌଶଳ କିଛି ଗ୍ରହଣ କରାଯାଇଛି ସାର୍?
1: ହଁ, ନିଶ୍ଚିତ, ରାଜ୍ୟ ସରକାରଙ୍କ ତରଫରୁ ସେପ୍ଟେମ୍ବର 2024 ମସିହାରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି। ଏହା ଜୁଲାଇ 2021ରେ ଭାରତ ବା ଦେଶରେ କାର୍ଯ୍ୟକାରୀ କରାଯାଇଥିଲା, ଏବେ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ ସାରି ବ୍ଲକ ସ୍ତରରେ ଏବଂ ସ୍କୁଲ ସ୍ତରରେ ପହଞ୍ଚି ଯାଇଛି।
0: ତେବେ ସାର୍, ଏଥିପାଇଁ ଶିକ୍ଷକମାନଙ୍କ ପାଇଁ କ'ଣ ସବୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି?
1: ନିଶ୍ଚିତ ଭାବରେ, ଖାଲି ପିଲାମାନଙ୍କର ଶିକ୍ଷଣ ଦକ୍ଷତାକୁ ଅଭିବୃଦ୍ଧି କରିବାକୁ ହେଲେ ତାଙ୍କ ମାର୍ଗଦର୍ଶକର ଦକ୍ଷତା ବିକାଶ କରିବା ଦରକାର। ସରକାରଙ୍କ ତରଫରୁ ଶିକ୍ଷକମାନଙ୍କର ଦକ୍ଷତାକୁ ଅଭିବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି, ଯେମିତିକି ସାଧାରଣ କଥା କହିବାକୁ ହେଲେ ଗୋଟେ ଆନନ୍ଦଦାୟୀ ଶିକ୍ଷାଦାନ ପ୍ରକ୍ରିୟା କାର୍ଯ୍ୟକାରୀ ହେବ ଆମର 1ରୁ 3ୟ ଶ୍ରେଣୀ ପିଲାମାନଙ୍କ ପାଇଁ। ତ ଏଇ ଆନନ୍ଦଦାୟୀ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଆମେ ଯଦି ଚେଷ୍ଟା କରିବା ବିଦ୍ୟାଳୟରେ ପରିଚାଳନା କରିବା ପାଇଁ, ତାହେଲେ କୈବସ ପେଡାଗୋଜି ବା ଖେଳନା ମାଧ୍ୟମରେ ଶିକ୍ଷାଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶିକ୍ଷକମାନଙ୍କର ଦକ୍ଷତାକୁ ଅଭିବୃଦ୍ଧି କରି ଖେଳନା ମାଧ୍ୟମରେ କିପରି ଆନନ୍ଦଦାୟୀ ଶିକ୍ଷାଦାନ କରାଯିବ, ଯାହାଫଳରେ ପିଲାମାନେ ବିଦ୍ୟାଳୟକୁ ଆସିବା ସାଙ୍ଗକୁ ଆଗ୍ରହ ପ୍ରକାଶ କରିବେ, ତା ସାଙ୍ଗକୁ ଆନନ୍ଦଦାୟୀ ଶିକ୍ଷା ଗ୍ରହଣ କରି ଶିକ୍ଷାର ମାନକୁ ଆଗକୁ ନେବେ।
0: ଆଜ୍ଞା, ତେବେ ଏଥିରେ ନିଶ୍ଚିତ ଭାବରେ ଶିକ୍ଷକମାନଙ୍କର ଗୋଟେ ଗୁରୁ ଦାୟିତ୍ୱ ରହିଛି।

0: ସେଥିପାଇଁ ସେମାନଙ୍କୁ ସରକାର ପ୍ରଶିକ୍ଷିତ କରୁଛନ୍ତି। ତେବେ ସାର୍, ଏଥିପାଇଁ କିଛି ବିଶେଷ ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି କି ଯାହାକି ସେମାନଙ୍କର ପ୍ରଗତିକୁ ସଠିକ୍ ଭାବରେ ମାପି ହେବ?
1: ଆମର 2026-27 ବେଳକୁ ଯେତେବେଳେ ଆମେ ଜାଣିବା ଯେ ଆମର ତୃତୀୟ ଶ୍ରେଣୀ ପିଲାଟି ତାର ନିର୍ଦ୍ଦିଷ୍ଟ ଦକ୍ଷତା ହାସଲ କରିଛି କି ନାହିଁ, ତ ରାଜ୍ୟ ସରକାର ଯେବେ ସେପ୍ଟେମ୍ବର ମାସରେ 2024ରେ ଯେଉଁ କାର୍ଯ୍ୟକାରୀ କଲେ କାର୍ଯ୍ୟଟି, ତ ଏବେ ମାର୍ଚ୍ଚ ମାସରେ ଏହାର ପ୍ରି ଟେଷ୍ଟ ବି କରାଯିବ ଯେ ପିଲାମାନେ ଯେଉଁମାନେ ଦ୍ୱିତୀୟ ଶ୍ରେଣୀ ପଢୁଛନ୍ତି, ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କର ବର୍ତ୍ତମାନ ସୁଦ୍ଧା ଦକ୍ଷତା କେତେ ମାତ୍ରାରେ ହାସଲ କରିଛନ୍ତି, ତାପରେ ପ୍ରି ଟେଷ୍ଟ କରିସାରିଲା ପରେ ଯେପରି ଜଣାଯିବ ଯେ ଆମ ରାଜ୍ୟରେ ବା ଆମ ଦେଶର ପ୍ରତ୍ୟେକ ପିଲାମାନଙ୍କ ପାଖରେ କେଉଁ ଦକ୍ଷତା ବର୍ତ୍ତମାନ ଅଭାବ ରହିଛି। ଯେହେତୁ ସେପ୍ଟେମ୍ବର 2024ରେ ଆମର ଲାଗୁ ହେଇଛି ଓଡ଼ିଶାରେ, ଓଡ଼ିଶାରେ ବର୍ତ୍ତମାନ ମାର୍ଚ୍ଚ ମାସରେ ଆମେ ପ୍ରି ଟେଷ୍ଟ କରାଯିବ, ପିଲାମାନଙ୍କର ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କର ପ୍ରି ଟେଷ୍ଟ କରାଯିବ, ତାପରେ ସେମାନେ ଗୋଟିଏ ବର୍ଷ ପରେ ତୃତୀୟ ଶ୍ରେଣୀ ପହଞ୍ଚିବେ, ତ ଏଇ ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କ ପାଖରେ ତାଙ୍କ ଦକ୍ଷତା କେତେ ମାତ୍ରାରେ ହାସଲ କରାଯାଇପାରିବ, କି କି ପଦକ୍ଷେପ ନିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।
0: ଆଜ୍ଞା, ତେବେ ସାର୍, ଆମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କିଭଳି ଭାବରେ ଚାଲିଛି ଆଉ ଏହି ଯୋଜନାରୁ ଗ୍ରାମାଞ୍ଚଳର ପିଲାମାନେ କିଭଳି ଭାବରେ ଉପକୃତ ହେଉଥିବା ଆପଣ ଦେଖିବାକୁ ପାଉଛନ୍ତି?
1: ତ ଓଡ଼ିଶାବାସୀ ହିସାବରେ କହିବି ଯେ କଳାହାଣ୍ଡି ଜିଲ୍ଲାରେ ଏଇ ବ୍ୟବସ୍ଥାଟା ବହୁତ ଆଗରେ ଅଛି ବୋଲି ମତେ ଲାଗୁଛି, ଯେହେତୁ ମୁଁ ଓଡ଼ିଶାରେ ଅନେକ ଜିଲ୍ଲାର ବିଷୟରେ ପ୍ରତ୍ୟ ରଖିଛି। ଆମ ଜିଲ୍ଲାର ବିଦ୍ୟାଳୟ ନିକଟରେ ପହଞ୍ଚି ଗଲାଣି ଆମର ଏଇ କାର୍ଯ୍ୟକ୍ରମ, ନିପୁଣ ଓଡ଼ିଶାର କାର୍ଯ୍ୟକ୍ରମ ବିଦ୍ୟାଳୟରେ ପହଞ୍ଚି ଯାଇଛି, ବ୍ଲକ ସ୍ତରରେ ମଧ୍ୟ କମ୍ପ୍ଲିଟ ହେଇଯାଇଛି, ପ୍ରତ୍ୟେକ ଶିକ୍ଷକ ବନ୍ଧୁମାନଙ୍କୁ ତାଲିମ ଦିଆ ସରିଗଲାଣି, ପାଖାପାଖି ସମସ୍ତଙ୍କୁ ଏୱାରନେସ୍ କରାଯାଇପାରିଛି ଯେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ କ'ଣ, ପିଲାମାନଙ୍କୁ ଆନନ୍ଦଦାୟୀ ଶିକ୍ଷା ଦେବା ସାଙ୍ଗକୁ ପିଲାମାନଙ୍କ ମନରେ ଭୟ ଶୂନ୍ୟ ବାତାବରଣ ସୃଷ୍ଟି କରି ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରି ତାଙ୍କର ନିମ୍ନତମ ଦକ୍ଷତା ଯେପରି ହାସଲ କରିପାରିବେ ସେଥିପ୍ରତି ଶିକ୍ଷକମାନଙ୍କୁ ଯତ୍ନଶୀଳ ହେବା ପାଇଁ ଉପଦେଶ ଦିଆଯାଇଛି, ତା ସାଙ୍ଗକୁ ପିଲାମାନଙ୍କ ପାଇଁ ଆନନ୍ଦଦାୟୀ ଶିକ୍ଷା ପ୍ରଦାନ ପାଇଁ ପରିବେଶଟି ମଧ୍ୟ ତିଆରି କରାଯାଉଛି।
0: ସାର୍, ଆପଣ କହିଲେ ଯେଉଁ ସଚେତନତା କଥା, ଶିକ୍ଷକମାନଙ୍କୁ ସଚେତନ କରାଯାଉଛି, ତେବେ ଗୋଷ୍ଠୀ ଆଉ ଅଭିଭାବକମାନଙ୍କର କ'ଣ ଭୂମିକା କିଛି ରହିଛି କି? ସେମାନଙ୍କ ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଉଛି ସାର୍?
1: ନିଶ୍ଚିତ ଭାବରେ କୌଣସି ପିଲାର ସଫଳତା ପଛରେ ଶିକ୍ଷକଙ୍କର ଯେତିକି ଅବଦାନ ଅଛି ସେଥିମଧ୍ୟରେ ବି ପିତାମାତାଙ୍କର ଗୋଷ୍ଠୀର ମଧ୍ୟ ଅବଦାନ ରହିଛି। ଏକ ସୁନ୍ଦର ପରିବେଶ ଶ୍ରେଣୀଗୁଡ଼ିକରେ ତିଆରି କରିବାକୁ ହେଲେ ଗୋଷ୍ଠୀର ସମ୍ପୃକ୍ତି, ତା ସାଙ୍ଗକୁ ପିତାମାତାଙ୍କର ସହଯୋଗ ଏବଂ ପିଲାମାନଙ୍କର ସହଯୋଗର ଆବଶ୍ୟକତା ରହିଛି। ଜଣେ ଶିକ୍ଷକ ଶ୍ରେଣୀଗୃହରେ ଶିକ୍ଷାଦାନ ଦେଲାବେଳେ ପାରିପାର୍ଶ୍ୱିକ ପରିସ୍ଥିତି ତାକୁ ସୁନ୍ଦର ଶିକ୍ଷାଦାନ ଦେବାରେ ସହାୟକ ହୋଇଥାଏ। ଆମ ଜିଲ୍ଲାରେ କିମ୍ବା ରାଜ୍ୟରେ ଗୋଷ୍ଠୀର ସମ୍ପୃକ୍ତି ଆମ ଶିକ୍ଷା ବ୍ୟବସ୍ଥାକୁ ହିଁ ଆଗକୁ ନେଇପାରିବ ଆଉ ପିତାମାତାଙ୍କର ସମ୍ପୃକ୍ତି, ଯଦିଓ ପିତାମାତାଙ୍କର ସମ୍ପୃକ୍ତି ରହିଛି, ପିଲାମାନଙ୍କର ଅନୁପସ୍ଥିତି, ପିଲାମାନଙ୍କର ପାଖରେ ଯେଉଁ ଇଚ୍ଛା ଶକ୍ତି ଅଛି ସେ ଇଚ୍ଛା ଶକ୍ତିକୁ ଆଉ ଟିକେ ଆଗକୁ ନେବାର ଯେଉଁ ସାହସଟି ପିତାମାତା ହିଁ ଯୋଗେଇଥାନ୍ତି, ତେଣୁ ଏଥିମଧ୍ୟରେ ପିତାମାତା ଏବଂ ଗୋଷ୍ଠୀର ସମ୍ପୃକ୍ତି ନିତ୍ୟାନ୍ତ ଆବଶ୍ୟକ ଯଦି ଆମେ ସଫଳତା ଚାହୁଁଛୁ 2026-27 ସୁଦ୍ଧା। ଏବଂ ସେମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଏଇ ଯେଉଁ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମରେ ଆମର ପ୍ୟାରେଣ୍ଟସ୍ ମାନଙ୍କୁ ମଧ୍ୟ ଆୱାର କରିବା ପାଇଁ ନିମନ୍ତ୍ରଣ କରାଯାଉଛି। ଆମ ଜିଲ୍ଲା କଳାହାଣ୍ଡିରେ ଟିଚର୍ସ ମାନେ ମଧ୍ୟ ଆସିକରି ସେମାନଙ୍କ ପିଲାମାନଙ୍କୁ ତିଆରି କରାଯାଇଥିବା ଖେଳନାକୁ ଦେଖୁଛନ୍ତି, ପିଲାମାନଙ୍କୁ କିପରି ଶିକ୍ଷାଦାନ ଦିଆଯିବ ସେ ବିଷୟରେ ପଚାରୁଛନ୍ତି, ତେଣୁ ଆମ ଜିଲ୍ଲାରେ ନିହାତି ଭାବରେ ଏ କାର୍ଯ୍ୟକ୍ରମ ବହୁତ ଭଲ ଭାବରେ ଚାଲିଛି।
0: ତେବେ ସାର୍, ଏଇ ଯୋଜନା ଅଧୀନରେ ଆମର ଯେଉଁ ଶିକ୍ଷକମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କିଭଳି ବ୍ୟବସ୍ଥା ରହିଛି, ଆପଣମାନେ କିଭଳି ଭାବରେ ଯାଇକି ତଦାରଖ କରୁଛନ୍ତି ସାର୍?
1: ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଟାଏଟ୍ ଗୋଟିଏ ପାର୍ଟ, ଯଦିଓ ସେଥିରେ ଆମେ ଜଣେ ଜଣେ କର୍ମଚାରୀ, ଆମର କାମ ହେଉଛି ଆମେ ଶିକ୍ଷକଙ୍କୁ ପରାମର୍ଶ ଦେଇ ସୁମାର୍ଗରେ ନେବାର ପଦକ୍ଷେପ ଆମେ କରୁଛୁ। ଆମେ ଯେଉଁ ବ୍ଲକକୁ ଯାଉଛୁ, ଯେଉଁ ଶିକ୍ଷକଙ୍କ ସହିତ ଯେଉଁ ତାଲିମ କେନ୍ଦ୍ରରେ ସାମିଲ ହେଉଛୁ, ଆମେ ସମସ୍ତଙ୍କୁ ସଚେତନ ପୂର୍ବକ ଅନୁରୋଧ ରଖୁଛି ଯେ ଜାତୀୟ ଶିକ୍ଷାନୀତି 2020ରୁ ଆମେ ପହଞ୍ଚିଲୁଣି 2025 ପର୍ଯ୍ୟନ୍ତ, ଆମର ଲକ୍ଷ୍ୟ ରହିଛି 2026-27 ସୁଦ୍ଧା ପ୍ରତି ବିଦ୍ୟାଳୟର ପିଲାମାନଙ୍କର ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନଙ୍କର ଦକ୍ଷତା ସମ୍ପୂର୍ଣ୍ଣ ଭାବେ ହାସଲ ହେବ, କିପରି ତୃତୀୟ ଶ୍ରେଣୀ ପାସ୍ କରୁଥିବା ପିଲାଟି ତା ପାଖରେ ତୃତୀୟ ଶ୍ରେଣୀର ଦକ୍ଷତା ସମ୍ପୂର୍ଣ୍ଣ ଭାବେ ରହିବା ଦରକାର, ସେଥିପ୍ରତି ଏବେଠାରୁ ଆମେ ସମସ୍ତେ ଯଦି ସଚେତନ ହୋଇ କାର୍ଯ୍ୟକୁ ଆଗକୁ ନେବା, ପିଲାମାନଙ୍କ ପ୍ରତି ଧ୍ୟାନ ଦେବା ଓ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ କରିବା, ତେବେ ଆମ ଲକ୍ଷ୍ୟ ନିଶ୍ଚିତ ଭାବରେ ସଫଳ ହେବ।
0: ବହୁତ ସୁନ୍ଦର କଥା ସାର୍, ଆପଣଙ୍କ ପ୍ରୟାସ ପାଇଁ ଆପଣଙ୍କୁ ବି ସାଧୁବାଦ। ତେବେ ଆମର କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତା ବନ୍ଧୁମାନଙ୍କ ପାଇଁ ଆପଣ କ'ଣ ବାର୍ତ୍ତା ରଖିବେ ଯାହା ଏହି ଯୋଜନା ବିଷୟରେ ସେମାନଙ୍କୁ ସଚେତନ କରିବ ଏବଂ ସେମାନଙ୍କର ପିଲାମାନଙ୍କର ଭବିଷ୍ୟତକୁ ଉଜ୍ଜଳ କରିବ ସାର୍?
1: ମୋର ବାର୍ତ୍ତା ରହିବ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଯେ ଆପଣମାନେ ବି ପ୍ୟାରେଣ୍ଟସ୍ ଜଣେ ହେଇଥିବେ, ପିତାମାତା ଗୋଷ୍ଠୀ ବି ରହିଥିବେ, ବିଦ୍ୟାଳୟ ପାଖରେ ଆପଣଙ୍କ ଘର ବି ହେଇଥିବ, ସମସ୍ତଙ୍କର ସହଯୋଗ କାମନା କରିବି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ବା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ଆପଣମାନଙ୍କର ସମସ୍ତଙ୍କର ସହଯୋଗ ଦରକାର, ଏବଂ ଆପଣମାନଙ୍କର ସହଯୋଗ ଖାଲି ହେଲେ ହେବ ନାହିଁ, ବିଦ୍ୟାଳୟର ଉନ୍ନତି ପଥରେ ଆପଣମାନଙ୍କୁ ଯୋଗଦାନ ଦେବା ଦରକାର, ଆପଣଙ୍କ ପାଖରେ ଥିବା ପ୍ରତିଭାକୁ ଉକ୍ତ ବିଦ୍ୟାଳୟରେ ପ୍ରଦର୍ଶନ କରି ପିଲାମାନଙ୍କ ପ୍ରତି ଆବଶ୍ୟକ ଖେଳଣା ସାମଗ୍ରୀ, ଆବଶ୍ୟକୀୟ TLN ଯାହା ବି ଆବଶ୍ୟକ ଯଦି ଆପଣମାନେ ସହଯୋଗ କରିବେ, ନିଶ୍ଚିତ ଭାବେ ବିଦ୍ୟାଳୟରେ ଆନନ୍ଦଦାୟୀ ଶିକ୍ଷାଦାନ କରାଯାଇପାରିବ, ଏବଂ ଶିକ୍ଷକ ବନ୍ଧୁଙ୍କୁ ଆପଣଙ୍କର ସହଯୋଗ ନିହାତି ଆବଶ୍ୟକ, କାରଣ ଜଣେ ଶିକ୍ଷକ କେବଳ ଏକା ଚାହିଁଲେ ଏ କାର୍ଯ୍ୟକ୍ରମ ଆଗକୁ ନେଇପାରିବ ନାହିଁ, ଆପଣମାନଙ୍କର ସହଯୋଗ ଶିକ୍ଷକ

0: ପ୍ରତି ରହୁ ଏବଂ ବିଦ୍ୟାଳୟ ପ୍ରତି ରହୁ, ଯାହାଫଳରେ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଆମ ଜିଲ୍ଲାରେ ସଫଳ ରୂପାୟନ ହୋଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍। ଆପଣ ଉଦୟ ଭାରତ କାର୍ଯ୍ୟକ୍ରମ ପାଇଁ ସମୟ ଦେଇ ସୁଚିନ୍ତିତ ମତାମତ ରଖିଲେ ଏବଂ କଳାହାଣ୍ଡି ଜିଲ୍ଲାରେ ନିପୁଣ ଓଡ଼ିଶା ନିପୁଣ ଭାରତ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ତଥ୍ୟ ରଖିଲେ। ଆପଣଙ୍କୁ ଆକାଶବାଣୀ ପକ୍ଷରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
0: ନମସ୍କାର, ମୋ ତରଫରୁ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ।
1: ଶ୍ରୋତା ବନ୍ଧୁ, ଶୁଣୁଥିଲେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରାଙ୍କୁ। ଏବେ ଆସନ୍ତୁ ଶୁଣିବା ଯୁବ ଶିକ୍ଷକ ତଥା ରାଜ୍ୟ ସାଧନ କର୍ମୀ ଜିତେନ୍ଦ୍ର କୁମାର ବିଶ୍ୱାଳ କ'ଣ କହୁଛନ୍ତି ନିପୁଣ ଓଡ଼ିଶା ସମ୍ପର୍କରେ।
2: ନିପୁଣ ଓଡ଼ିଶା 2024 ଯାହାକି ଜାତୀୟ ଶିକ୍ଷାନୀତି 2020ର ଏକ ଅଂଶ ଅଟେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହେଉଛି ଜାତୀୟ ଶିକ୍ଷାନୀତି 2020ର ଏକ ପ୍ରମୁଖ ଅଂଶ ଅଟେ। 3 ବର୍ଷରୁ 8 ବର୍ଷ ମଧ୍ୟରେ ପଢ଼ୁଥିବା ପିଲାମାନେ ତୃତୀୟ ଶ୍ରେଣୀ ସମାପ୍ତି ସୁଦ୍ଧା ପିଲାମାନେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିବେ। ଅର୍ଥାତ୍ ବୟସ ଅନୁସାରେ ପିଲାମାନେ ସହଜରେ ପଢ଼ିବେ, ପଢ଼ିକରି ବୁଝିବେ, ଲେଖିବେ, ଗଣିତ କରିବେ ଓ ଦୈନନ୍ଦିନ ଜୀବନ ସମସ୍ୟାର ସମାଧାନ କରିବେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦ୍ୱାରା ପିଲାମାନେ ଶ୍ରେଣୀଭିତ୍ତିକ ଶିକ୍ଷଣ ଫଳାଫଳକୁ ହାସଲ କରିବେ। ସେମାନେ ପରବର୍ତ୍ତୀ ଶ୍ରେଣୀରେ ବିଭିନ୍ନ ବିଷୟଗୁଡ଼ିକୁ ଅତି ସହଜରେ ଶିଖିବା ପାଇଁ ସମର୍ଥ ହେବେ। ମୌଳିକ ସଂଖ୍ୟାଜ୍ଞାନର ମୂଳ ଦକ୍ଷତାଗୁଡ଼ିକ ହେଲା ପ୍ରାକ୍ ସଂଖ୍ୟା ଧାରଣା, ସଂଖ୍ୟା ଜାଣିବା, ଗଣିବା ଓ ସଂଖ୍ୟାର ସମସ୍ୟାକୁ ସମାଧାନ କରିବା, ମାପିବା, ଆକଳନ କରିବା, ସଂରଚନାକୁ ବୁଝିବା, ଯୋଗ, ଫେଡ଼ାଣ, ଗୁଣନ, ହରଣ, ତଥ୍ୟ ପରିଚାଳନା, ସ୍ଥାନ ଓ ସ୍ଥାନିକ ବୋଧର ଧାରଣା ଇତ୍ୟାଦି। ମୌଳିକ ସାକ୍ଷରତାରେ ମୌଖିକ ଭାଷାର ବିକାଶ ହେବ। ତା ସହିତ ଅକ୍ଷର ଚିହ୍ନି ଚିହ୍ନି ପଢ଼ିପାରିବେ, ବିନା ବାଧାରେ ପଢ଼ିପାରିବେ, ବୁଝିକରି ପଢ଼ିବେ, ନିଜ କଥାକୁ ଲେଖିକରି ପ୍ରକାଶ କରିବେ ଆଦି ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମରୁ ତୃତୀୟ ଶ୍ରେଣୀ ମୌଳିକ ସଂଖ୍ୟା ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଟେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଲକ୍ଷ୍ୟଗୁଡ଼ିକ ଶ୍ରେଣୀ ଅନୁଯାୟୀ ଅଲଗା ଅଲଗା ରହିଛି। ଯେପରିକି ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀମାନେ 4ରୁ 5ଟି ପରିଚିତ ବିଶିଷ୍ଟ ସରଳ ବାକ୍ୟକୁ ପିଲାମାନେ ପଢ଼ି ବୁଝିବେ, ମାତ୍ରାଯୁକ୍ତ 2-3 ଅକ୍ଷର ବିଶିଷ୍ଟ ଶବ୍ଦ ଲେଖିବେ, ପିଲାମାନେ 20 ପର୍ଯ୍ୟନ୍ତ ବସ୍ତୁଗୁଡ଼ିକୁ ନିର୍ଭୁଲ ଭାବରେ ଗଣିବେ ଓ 49 ପର୍ଯ୍ୟନ୍ତ ସଂଖ୍ୟାକୁ ପଢ଼ିବେ ଓ ଲେଖିବେ। ସେମାନେ 18 ପର୍ଯ୍ୟନ୍ତ ସଂଖ୍ୟାଗୁଡ଼ିକର ଯୋଗ ଓ ବିୟୋଗ କରିପାରିବେ ଏବଂ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ। ସେହିପରି ଦ୍ୱିତୀୟ ଶ୍ରେଣୀ ପାଇଁ ପିଲାମାନେ ଉପଯୁକ୍ତ ବେଗରେ ଅର୍ଥାତ୍ 1 ମିନିଟରେ ପ୍ରାୟ 30ରୁ 40ଟି ଶବ୍ଦ ଓ ସ୍ପଷ୍ଟ ଭାବରେ 8ରୁ 10ଟି ସରଳ ବାକ୍ୟ ଥିବା ଅପରିଚିତ ଅନୁଚ୍ଛେଦଟିକୁ ପଢ଼ିପାରିବେ ପାଇଁ କାମ କରି ଶ୍ରେଣୀ ପରିଚାଳନା କରିବେ। ଏହି ଦକ୍ଷତାଗୁଡ଼ିକର ବିକାଶ ପାଇଁ ଶିକ୍ଷକ ପିଲାମାନଙ୍କ ଆବଶ୍ୟକ ଅନୁସାରେ 120 ମିନିଟ୍ ସମୟକୁ ଭାଗ କରି କାମ କରିବେ। ଏହି ପନ୍ଥାକୁ ଭାଷା ଶିକ୍ଷଣର ସନ୍ତୁଳିତ ପନ୍ଥା ମଧ୍ୟ କୁହାଯାଏ ମଧ୍ୟ କହିଥାଉ। ଶିକ୍ଷକମାନେ ପାଠ୍ୟପୁସ୍ତକକୁ ଭଲ ଭାବରେ ପଢ଼ିବେ ଏବଂ ସେମାନେ ପଢ଼ାଉଥିବା ଦକ୍ଷତା ଉପରେ ଯଥା ଅକ୍ଷର, ଶବ୍ଦ ଚିହ୍ନଟ ଓ ଲିଖନ ଅର୍ଥାତ୍ ଅକ୍ଷର, ଶବ୍ଦ ଓ ବାକ୍ୟ ଲିଖନ ଏବଂ ପଠନ ଉପରେ କାମ କରାଯାଇଛି ହେଉଛି ପିଲାମାନେ ନିଜ ଶିକ୍ଷଣରେ ସମ୍ପୃକ୍ତି କରିବେ ଓ ନିଜ ନିକଟ ପରିବେଶ ଜଡ଼ିତ ହେବେ। ଏହା ସହିତ ପୁଣି ଆଉ ଥରେ ରହୁଛି ଯେ ଆଦ୍ୟ ସେସବ ଯତ୍ନ ଓ ଶିକ୍ଷା
3: ଭାବନା ସବୁ ପିଲା ଶିଖିବେ ଭାଷା ଓ
1: ଗଣନା। ଏହି ଆଶା ଓ ବିଶ୍ୱାସ ସହ ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ଚିଠିରେ ନିଶ୍ଚୟ ଲେଖିବେ। ଆମ ଠିକଣା ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ନମ୍ବର ହେଉଛି 8895994143। ଏବେ ମୋତେ ବିଦାୟ ଦିଅନ୍ତୁ। ଆଜିର ଉଦୟ ଭାରତ ସହ ଥିଲି ଆପଣଙ୍କର ସାଥୀ ସୁଧୀର କୁମାର ଧଙ୍ଗଡ଼ା ମାଝୀ। ନମସ୍କାର।
4: ପ୍ରଚାର କଲୁ ଭାରତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ସୁଧୀର କୁମାର ଧଙ୍ଗଡ଼ା ମାଝୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆପଣମାନଙ୍କ ଚିଠିପତ୍ରର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆପଣଙ୍କ ଚିଠିର ଏବଂ ମତାମତ ସହିତ ଉତ୍ତର ଦେଉଛନ୍ତି, ଉପସ୍ଥାପନା କରୁଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ନିହାରିକା ନାୟକ।

0: ନିମନ୍ତ୍ରିତ ଅତିଥି ମହାଶୟଙ୍କୁ ଆଜି ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠି ଲେଖିଛନ୍ତି କ୍ଷମାସାଗର ସାହୁ, ପାକେଲପଡ଼ା ମୁଡିଂ ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି ଗତ ମଙ୍ଗଳବାର 2 ତାରିଖରେ ଶକ୍ତିରୂପ କାର୍ଯ୍ୟକ୍ରମରେ ଆଣ୍ଠୁଗଣ୍ଠି ଦରଜ ଜନିତ ରୋଗ ଓ ନିରାକରଣ ବିଷୟରେ ଅନେକ କଥା ଜାଣିହେଲା। ତେଣୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତର ଏବଂ ଉପସ୍ଥାପିକା ଦୀପ୍ତି ଅପାଙ୍କୁ ଅନେକ ଅନେକ ଧନ୍ୟବାଦ। ସେଠାରେ ଗୋଟିଏ ମତାମତ ଦେଇଛନ୍ତି, ଯେଉଁ ବିଷୟବସ୍ତୁ ରଖିଛନ୍ତି ଅନ୍ତତଃ 4 ଦିନ ଆଗରୁ ଶ୍ରୋତାମାନଙ୍କୁ ଜଣାଇ ଦିଅନ୍ତୁ ସୂଚନା ମାଧ୍ୟମରେ। ହଠାତ୍ ପ୍ରଚାର କରାଗଲେ ଅନେକ ଶ୍ରୋତା ଜାଣିପାରୁନାହାନ୍ତି ବୋଲି ସେ ଲେଖିଛନ୍ତି।
0: କ୍ଷମାସାଗର ସାହୁ ମହାଶୟ, ଆପଣଙ୍କୁ ଧନ୍ୟବାଦ। ଆପଣ ମାସର ପ୍ରଥମ ମଙ୍ଗଳବାର ଦିନ ଶକ୍ତିରୂପା କାର୍ଯ୍ୟକ୍ରମରେ ପ୍ରଚାର ହୋଇଥିବା ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ସେଥିରେ ଆମେ ଯେଉଁ ବିଷୟବସ୍ତୁ ରଖିଥିଲୁ ସେ ବିଷୟବସ୍ତୁ ଉପରେ ଆମର ଅନେକ ଶ୍ରୋତା ଫୋନ୍ କରିକି ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଏବଂ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଆସିଥିବା ଡାକ୍ତର ମହାଶୟ ଏବଂ କାର୍ଯ୍ୟକ୍ରମର ଉପସ୍ଥାପିକାଙ୍କୁ ଆମେ ଜଣାଇ ଦେଉଛୁ। ଏବଂ ଦ୍ୱିତୀୟରେ ଯାହା ଆପଣ ଅନୁରୋଧ କରିଛନ୍ତି ସେହି ଅନୁରୋଧକୁ ଆମେ ଗ୍ରହଣ କରୁଛୁ। ଆପଣ ଯାହା କହିଛନ୍ତି ପ୍ରକୃତରେ ସତ ଏବଂ ସୂଚନା ପ୍ରଦାନ କରିବା ଆମର ଦାୟିତ୍ୱ କର୍ତ୍ତବ୍ୟ, କିନ୍ତୁ କ'ଣ ହୁଏ ସୀମିତ ଲୋକବଳରେ ମାସକୁ 4 ଗୋଟି ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ପାଇଁ ଯେଉଁ ବିଶେଷଜ୍ଞର ଆବଶ୍ୟକତା ରହିଛି, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କ ପାଖରୁ ଆମେ ସମ୍ପୂର୍ଣ୍ଣ ସ୍ୱୀକୃତି ହାସଲ କରିନଥାଉ, ତେଣୁ ଏହାକୁ ସୂଚନା ବା ଘୋଷଣା କରାଯାଇପାରୁନାହିଁ। ଆମେ ଅନେକ ଥର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିଛୁ ଯେ ଅନ୍ୟ 2-3 ଦିନ ପୂର୍ବରୁ ଆପଣଙ୍କର ସ୍ୱୀକୃତି ମିଳିଲେ ସମ୍ପୃକ୍ତ ବିଷୟକୁ ଆମେ ଶ୍ରୋତାଙ୍କୁ ସୂଚନା ପ୍ରଦାନ କରିବୁ, ଯାହାଫଳରେ କି ଶ୍ରୋତାଙ୍କର ଫୋନ୍ କଲ୍ ଆସିବ ଏବଂ କାର୍ଯ୍ୟକ୍ରମ ସରସ ସୁନ୍ଦର ହେବ। ଆପଣଙ୍କର ଏ ମତାମତ ଗ୍ରହଣଯୋଗ୍ୟ, ତାକୁ ଗ୍ରହଣ କରୁଛୁ, ଆମେ ଚେଷ୍ଟା କରୁଛୁ, ଆଗକୁ ମଧ୍ୟ ଚେଷ୍ଟା କରିବୁ। ଏଥିରେ ବିଶେଷଜ୍ଞଙ୍କର ସହଯୋଗ ନିହାତି ଦରକାର, କାରଣ ଗୋଟିଏ ବିଷୟକୁ ଆମେ ଘୋଷଣା କରିଦେବୁ କିନ୍ତୁ ଶେଷ ମୁହୂର୍ତ୍ତରେ ସେହି ବିଶେଷଜ୍ଞ କୌଣସି ଅନିବାର୍ଯ୍ୟ କାରଣବଶତଃ ଆସିପାରିବେ ନାହିଁ। ତାପରେ ଆମର ପ୍ରିୟ ଶ୍ରୋତା ପୁଣି କହିବେ, ଯଦି ଆପଣ ବିଶେଷଜ୍ଞ ଠିକ୍ ଭାବରେ ଡାକିପାରୁନାହାନ୍ତି ତାହେଲେ ବିଷୟବସ୍ତୁ କାହିଁକି ଆପଣ ଘୋଷଣା କରୁଛନ୍ତି। ତେଣୁ ଏସବୁ କଥାଗୁଡ଼ାକ ଧ୍ୟାନରେ ରଖି ଆମେ ଚେଷ୍ଟା କରୁଛୁ ଆଗକୁ ଆମେ ଅନ୍ୟ 2 ଦିନ ପୂର୍ବରୁ ବିଷୟବସ୍ତୁ ଏବଂ ବିଶେଷଜ୍ଞଙ୍କର ନାମ ଘୋଷଣା କରିବା ପାଇଁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏ ଚିଠି ଲେଖିଛନ୍ତି ସୁନିତା ସାହୁ, କଲମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ମୁଁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ନିୟମିତ ଶ୍ରୋତା, ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଥାଏ, ଭଲ ଲାଗିଥାଏ। ମୁଁ କବିତା ଆଉ ଗଳ୍ପ ଲେଖିଥାଏ, ଅନେକ ଥର ବିଭିନ୍ନ ମେଗାଜିନ୍ରେ ମଧ୍ୟ ମୋର ଗଳ୍ପ ସ୍ଥାନିତ ହୋଇଛି। ମୋର ଇଚ୍ଛା ଶକ୍ତିରୂପ କାର୍ଯ୍ୟକ୍ରମରେ ମୋର କବିତା ଏବଂ ଗଳ୍ପ କିପରି ସ୍ଥାନ ପାଇପାରିବ ଦୟାକରି ଜଣାଇବେ ବୋଲି ସେ ଲେଖିଛନ୍ତି।
0: ପ୍ରିୟ ଶ୍ରୋତା ଭଉଣୀ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଆମର ପୂର୍ବରୁ ଦିଆଯାଇଥିବା ସୂଚନାକୁ ଗ୍ରହଣ କଲେ ଏବଂ ଆମ ସହିତ ଚିଠିପତ୍ର ମାଧ୍ୟମରେ ଯୋଗାଯୋଗ କରିଛନ୍ତି। ଆମେ ଅନେକ ଥର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୂଚନା ଦେଇଛୁ ଯେ ଆମ କଳାହାଣ୍ଡି ଏବଂ ନୂଆପଡ଼ା ଅଞ୍ଚଳର ଯଦି ବିଶିଷ୍ଟ ବ୍ୟକ୍ତିବିଶେଷ, ଲେଖକ, ଗବେଷକ, ନବୀନ ହୁଅନ୍ତୁ, ପ୍ରବୀଣ ହୁଅନ୍ତୁ, ଜ୍ୟେଷ୍ଠ ହୁଅନ୍ତୁ, ସମସ୍ତେ ଯଦି ଆମ ସହିତ ଯୋଗାଯୋଗ କରିବେ ତାହେଲେ ତାଙ୍କର କବିତାଗୁଡ଼ାକ ଯଦି ବେତାର ପ୍ରଚାର ଉପଯୋଗୀ ହୁଏ ତାହେଲେ ନିଶ୍ଚିତ ଭାବରେ ଆମେ ତାକୁ ପ୍ରଚାର କରିବୁ। ଆମେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଗୋଟିଏ ସାହିତ୍ୟ ବିଭାଗର କାର୍ଯ୍ୟକ୍ରମ ରଖିଛୁ, ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଶେଫାଳି। ସେଥିରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର କବିତାଗୁଡ଼ାକ ସାମିଲ କରିପାରିବେ। ତା ପୂର୍ବରୁ ଆପଣ ଆମକୁ ଅନ୍ୟ 5 ଗୋଟି କବିତା ଲେଖିକି ପଠାନ୍ତୁ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ବାୟୋଡାଟା ବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବିବରଣୀ ଲେଖିକି ପଠାନ୍ତୁ। ଆମକୁ ପଠାଇବାର ଠିକଣା ହେଉଛି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ଜିଲ୍ଲା କଳାହାଣ୍ଡି। ଆମେ ଆପଣଙ୍କର କବିତାଗୁଡ଼ାକ ପାଇଲା ପରେ ଯଦି ବେତାର ପ୍ରଚାର ଉପଯୋଗୀ ହୁଏ ତାହେଲେ ଆପଣଙ୍କ ସହିତ ଯୋଗାଯୋଗ କରିବୁ ଏବଂ ଆପଣ ନିଶ୍ଚିତ ଭାବରେ ସୁଯୋଗଟିଏ ପାଇବେ। ଆମେ ଆଶା କରୁଛୁ ଆପଣ ଆମକୁ ଆପଣଙ୍କର କବିତାଗୁଡ଼ାକ ପଠାଇବେ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିକି ଆମକୁ ପୁଣି ମତାମତ ପଠାଇବେ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଆଜିର ଶେଷ ଚିଠି ଲେଖିଛନ୍ତି ଶ୍ରୀମତୀ ସୁମିତ୍ରା ସାହୁ, ପାକେଲପଡ଼ା ମୁଡିଂ ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଶକ୍ତିରୂପ କାର୍ଯ୍ୟକ୍ରମରୁ ଆମ ଗୃହିଣୀମାନେ ଅନେକ କଥା ଜାଣିପାରୁଛନ୍ତି, ତାହା ସ୍ୱାସ୍ଥ୍ୟ ହେଉ କିମ୍ବା ଘରକରଣା। ନାଟକ ମାଧ୍ୟମରେ ମଧ୍ୟ ଅନେକ ସଚେତନ ବାର୍ତ୍ତା ପ୍ରସାର କରାଯାଉଛି, ଯାହାକି ପ୍ରଶଂସାଯୋଗ୍ୟ ଅଟେ। ଏହି ଶକ୍ତିରୂପ କାର୍ଯ୍ୟକ୍ରମରେ ମାସକୁ ଥରେ ସଚେତନଧର୍ମୀ ନାଟକ ପ୍ରଚାର କରାଗଲେ ଗୃହିଣୀମାନେ ଆହୁରି ଉପକୃତ ହେବେ ବୋଲି ସେ ଲେଖିଛନ୍ତି।

0: ସୁମିତ୍ରା ଭଉଣୀ, ଆପଣଙ୍କର ଏହି ମତାମତ ଆମେ ଗ୍ରହଣ କରୁଛୁ ଏବଂ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଆମର ଶକ୍ତିରୂପା କାର୍ଯ୍ୟକ୍ରମରେ ଆମେ ମଝିରେ ମଝିରେ କ୍ଷୁଦ୍ର ନାଟକ ଗୁଡ଼ାକ ପ୍ରଚାର କରୁଛୁ। ଆଗକୁ ଆମେ ଚେଷ୍ଟା କରିବୁ ଆମର ଉପସ୍ଥାପିକାମାନଙ୍କୁ ନେଇକି କ୍ଷୁଦ୍ର ନାଟକଟିଏ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ। ମହିଳାମାନଙ୍କର ବିଭିନ୍ନ ସମସ୍ୟା, ମହିଳାମାନଙ୍କର ପ୍ରଗତି, ମହିଳାମାନଙ୍କର ଆର୍ଥିକ ସ୍ଥିତି, ମହିଳାମାନେ କେମିତି ସ୍ୱୟଂ ସହାୟିକା ହୋଇପାରିବେ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ କାନ୍ଧରେ କାନ୍ଧ ମିଳାଇ, ହାତରେ ହାତ ମିଳାଇ କେମିତି ଆଗକୁ ଚାଲିପାରିବେ, ଏସବୁ ବିଷୟବସ୍ତୁକୁ ଆଧାର କରିକି ଆମେ କ୍ଷୁଦ୍ର ନାଟକ ପ୍ରଚାର କରିବା ପାଇଁ ବ୍ୟବସ୍ଥା କରିବୁ। ଆପଣଙ୍କୁ କିନ୍ତୁ ଟିକିଏ ଅପେକ୍ଷା କରିବାକୁ ପଡ଼ିବ, ଆମେ ଚେଷ୍ଟା କରୁଛୁ, ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ, ଆଗାମୀ ଦିନରେ ତାକୁ ପ୍ରଚାର କରିବା ପାଇଁ ଚେଷ୍ଟା ମଧ୍ୟ କରିବୁ। ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ତାହେଲେ ନିହାରିକା,
1: ହଁ,
0: ଆଜି ଶ୍ରୋତବନ୍ଧୁମାନଙ୍କର ଯେତିକି ଚିଠିପତ୍ର, ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ଅଳ୍ପ ବାକି ଅଛି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ାକ ଶୁଣିକି କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ପଠାଇବା ପାଇଁ ଆମ ଚିଠି ପାଇଛୁ। କାର୍ଯ୍ୟକ୍ରମର ଠିକଣା ଏବଂ ହ୍ୱାଟ୍ସଆପ୍ ନମ୍ବରଟି ଆମେ ଜଣାଇଦେବା, ତାପରେ ଆମେ ବିଦାୟ ନେବା।
1: ହଁ ଶ୍ରୋତା ବନ୍ଧୁ, ମନେ ରଖନ୍ତୁ ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା, ପିନ୍ ନମ୍ବର 7660001, ଜିଲ୍ଲା କଳାହାଣ୍ଡି। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ମୁଁ ପୁଣି ଥରେ କହି ରଖୁଛି, ଆମର ହ୍ୱାଟ୍ସଆପ୍ ନମ୍ବର 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ପାଇଁ ଏହି ସପ୍ତାହର ଚିଠିପତ୍ରକୁ ନେଇ ଚିଠି ପାଇଛୁର ଅଗଣାରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ଆଉ ମୁଁ ନିହାରିକା ନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ, ନମସ୍କାର।

ପ୍ରଚାର କଲୁ ଆପଣଙ୍କ ଚିଠିପତ୍ରର ଉତ୍ତର ଏବଂ ମତାମତକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଉପସ୍ଥାପନାରେ ଥିଲେ ସଚିଦାନନ୍ଦ ମଲ୍ଲିକ ଏବଂ ନିହାରିକା ନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକିଏ ପରେ।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ।

0: ଶ୍ରୋତାବନ୍ଧୁ, ସଙ୍ଗୀତ ହେଉଛି ଏମିତି ଏକ କଳା ଯାହା ମନକୁ ଛୁଇଁଯାଏ, ଭାବନାକୁ ପ୍ରକାଶ କରେ ଏବଂ ଜୀବନକୁ ନୂଆ ଉତ୍ସାହରେ ଭରିଦିଏ। ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା ସଙ୍ଗୀତ, ଗୁରୁ ଶିଷ୍ୟ ପରମ୍ପରା, ସଙ୍ଗୀତ ସାଧନା ଏବଂ ସଙ୍ଗୀତ କ୍ଷେତ୍ରରେ ରହିଥିବା ବିଭିନ୍ନ ସମ୍ଭାବନା ବିଷୟରେ। ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ଜଣେ ଯୁବ ପ୍ରତିଭା, ଯିଏ ଏକପଟେ ବିଟେକ୍ ଅଧ୍ୟୟନ କରୁଥିବା ବେଳେ ଅନ୍ୟପଟେ ସଙ୍ଗୀତ ପ୍ରତି ନିଜର ଆଗ୍ରହ ଏବଂ ଅନୁରାଗକୁ ମଧ୍ୟ ଜୀବନ୍ତ ରଖିଛନ୍ତି। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଆଲୋଚନାକୁ। ନମସ୍କାର ଭାଇ।
1: ନମସ୍କାର।
0: ପ୍ରଥମେ ଆପଣ ଆପଣଙ୍କ ପରିଚୟଟି ଆମ ଶ୍ରୋତାବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
1: ନମସ୍କାର, ମୋ ନାଁ ହେଉଛି ଅମନ ରଥ। ମୁଁ ଭବାନୀପାଟଣାର ଜଣେ ବାସିନ୍ଦା, ଆଉ ମୁଁ ଏବେ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଗୁଣପୁରରେ ବିଟେକ୍ କରୁଛି।
0: ଆଚ୍ଛା, ତେବେ ଆପଣ ବର୍ତ୍ତମାନ ବିଟେକ୍ ଅଧ୍ୟୟନ କରୁଛନ୍ତି ଏବଂ ସଙ୍ଗୀତ ସହ ମଧ୍ୟ ଜଡ଼ିତ ଅଛନ୍ତି।
1: ଆଜ୍ଞା।
0: ତେବେ ଏହି ଯାତ୍ରା କିପରି ଆରମ୍ଭ ହୋଇଥିଲା?
1: ଏହି ଯାତ୍ରାଟି ଯେବେ ମୁଁ ଛୋଟ ଥିଲି ତେବେଠୁ ଆରମ୍ଭ ହେଲା। ମୁଁ ଜଣେ ମ୍ୟୁଜିକାଲ ଫ୍ୟାମିଲିରୁ ଆସିଅଛି, ତ ଛୋଟବେଳୁ ହିଁ ମୁଁ ଦେଖି ଆସିଛି ମୋର ଯେଉଁ ବଡ଼ ବାପା ଥିଲେ, ବାବା ଯିଏ ଥିଲେ, ସଙ୍ଗୀତ ପ୍ରତି ଭାରି ତାଙ୍କ ଆଗ୍ରହ ଥିଲା। ଆଉ ସେହି ପରିବେଶରେ ରହିକି ଛୋଟବେଳୁ ହିଁ ମୋର ଯେଉଁ ଆଗ୍ରହ ଥିଲା ସେଇଟା ସଙ୍ଗୀତ ପ୍ରତି ଯାଇଥିଲା। ଆଉ ତେବେଠୁ ମୁଁ ସଙ୍ଗୀତ ଏସବୁରେ ଭାରି ମୋତେ ଖୁସି ଲାଗୁଥିଲା। ସବୁ ମୁଁ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ମଧ୍ୟ ଛୋଟବେଳୁ ସ୍କୁଲରେ ଥିଲାବେଳେ ମୁଁ ପାର୍ଟିସିପେଟ୍ କରୁଥିଲି, ଆଉ ଏବଂ ସେଠୁ ହିଁ ମୋର ଏଇ ସଙ୍ଗୀତ ପ୍ରତି ଯେଉଁ ଆଗ୍ରହ ଅଛି ସେଟା ଆସିଛି ଏବଂ ଆରମ୍ଭ ହୋଇଥିଲା।
0: ବହୁତ ସୁନ୍ଦର କଥା ଭାଇ। ତେବେ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ପଛରେ ଆପଣଙ୍କର ସବୁଠାରୁ ବଡ଼ ପ୍ରେରଣା କିଏ ଥିଲେ?
1: ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ପଛରେ ମୋର ସବୁଠୁ ବଡ଼ ପ୍ରେରଣା ଥିଲେ ମୋର ଯିଏ ଗୁରୁ, ମୋ କାକା ନିଜେ, ଗୁରୁ ଶ୍ରୀ ସଚ୍ଚିକାନ୍ତ ରଥ। ତାଙ୍କେ ଭବାନୀପାଟଣାରେ ଏଠି ଗୋଟିଏ ସଙ୍ଗୀତ ଅନୁଷ୍ଠାନ ଉପସ୍ଥାପନ କରିଥିଲେ ଏବଂ ସେଠି ମୁଁ ଶିକ୍ଷା ଗ୍ରହଣ କରିଥିଲି ସଙ୍ଗୀତ ପାଇଁ। ତା ପୂର୍ବରୁ ମୁଁ ଭବାନୀପାଟଣାର ଲେଖକ କଳା ପରିଷଦରେ ମଧ୍ୟ ଗୁରୁ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପାଖରେ ଶିକ୍ଷା ଗ୍ରହଣ କରିଥିଲି ସଙ୍ଗୀତ ପାଇଁ, ଯାହା ପାଇଁ ମୋ କାକା ହିଁ ମୋତେ ଉତ୍ସାହିତ କରିଥିଲେ।
0: ଆପଣ କେତେ ବର୍ଷରୁ ଏହି ସଙ୍ଗୀତ ଶିକ୍ଷାଟି ଆରମ୍ଭ କଲେ?
1: ମୁଁ ମୋର ଏହି ସଙ୍ଗୀତ ଶିକ୍ଷାଟା ଯେବେ ତୃତୀୟ ଶ୍ରେଣୀରେ ଥିଲି ତେବେଠୁ ଆରମ୍ଭ କରିଥିଲି ମୋ କାକାଙ୍କ ଯୋଗୁଁ। ତାଙ୍କେ ଧୀରେ ଧୀରେ ମୋତେ ସଙ୍ଗୀତ ପ୍ରତି ସେ ରୁଚିଟା ମୋ ଭିତରେ ଆଣିଥିଲେ, ଆଉ ତେବେଠୁ ମୁଁ ଏହି ସଙ୍ଗୀତ ସାଧନାରେ ଅଛି।
0: ଆଚ୍ଛା, ତାହେଲେ ଆପଣଙ୍କ ସଙ୍ଗୀତ ଯାତ୍ରାରେ ପରିବାରର ସହଯୋଗ କେତେ ଗୁରୁତ୍ୱପୂର୍ଣ୍ଣ ରହିଛି?
1: ମୋର ଏହି ସଙ୍ଗୀତ ସାଧନାରେ ପରିବାରର ସହଯୋଗ ବହୁତ ରହିଅଛି। ଆମ ପରିବାରରେ ସମସ୍ତେ ସଙ୍ଗୀତ ପ୍ରତି ବହୁତ ରୁଚି ରଖିଥାନ୍ତି ଏବଂ ଯେବେ ବି ଆମେ ସଙ୍ଗୀତ ସାଧନା କରୁଥାଉ କିମ୍ବା ସଙ୍ଗୀତ ଉପରେ ଚର୍ଚ୍ଚା ଚାଲିଥାଏ ଘରେ, ସମସ୍ତେ ବହୁତ ଖୁସିରେ ଆଗ୍ରହରେ ସେ କଥାମାନେ ଶୁଣିଥାନ୍ତି। ଆଉ ସେ ଯୋଗୁଁ ମୋତେ ଏଇଟା ଲାଗେ ଯେ ଆମ ଘର ଲୋକ ସଙ୍ଗୀତ ପ୍ରତି ଆମକୁ ବହୁତ ବେଶୀ ସମର୍ଥନ ଦେଇଛନ୍ତି। ଆଉ ଛୋଟବେଳୁ ଏକା ଯେବେ ବି ମୁଁ କିଛି ବି ଗୀତର ପ୍ରତିଯୋଗିତାରେ ଯାଉଥିଲି, ମୋ ଘରେ ମୋ ମା, ମୋ ବଡ଼ ମା, ମୋ ପିଉସୀ ନାନୀ ସମସ୍ତେ ମୋତେ ଭାରି ଉତ୍ସୁକତା ସହ ପ୍ରତିଯୋଗିତାକୁ ପଠାଉଥିଲେ, ବହୁତ ବେଶୀ ଆଶୀର୍ବାଦ ଦେଇକି ପଠାଉଥିଲେ। ସେଥିପାଇଁ ମୁଁ ଏହା ଅନୁଭବ କରେ

0: ଯେ ମୋ ଘରର ଯେଉଁ ସହଯୋଗ ଅଛି ସେଟା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଲା ମୋର ଏହି ସଙ୍ଗୀତ ଯାତ୍ରାରେ।
1: ନିଶ୍ଚିତ ଭାବରେ ଭାଇ, ପରିବାରର ସମର୍ଥନ ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ଆମର ଭବିଷ୍ୟତ ଗଢ଼ିବା ପାଇଁ। ଆମ ପରିବାରର ସମର୍ଥନ ଥିଲେ ଆମେ ସେହି ଜିନିଷଟି ଆହୁରି ଭଲ ଭାବରେ କରିଥାଉ। ଭାଇ, ପ୍ରତ୍ୟେକ ସଙ୍ଗୀତ ସାଧକଙ୍କ ଜୀବନରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଆପଣଙ୍କ ଗୁରୁଙ୍କ ବିଷୟରେ ଏବଂ ତାଙ୍କଠାରୁ ଶିକ୍ଷା ଲାଭର ଅନୁଭୂତି ବିଷୟରେ କିଛି କହିବେ ଏଇଠି?
0: ମୁଁ ଯେତେବେଳେ ଲେଖକଳା ପରିଷଦ ଅନୁଷ୍ଠାନରେ ଶିକ୍ଷା ଲାଭ କରୁଥିଲି ସଙ୍ଗୀତ ପ୍ରତି, ମୋ ଗୁରୁ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ଆଜ୍ଞାଙ୍କ ପାଖରେ, ସେଠୁ ମୁଁ ଅନେକ ଗୁଡ଼ିଏ ଜିନିଷ ଶିଖିଥିଲି। ତାଙ୍କଠୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଯେଉଁ ବେସିକ୍ ଥିଲା ସେହି ଶିକ୍ଷା ଲାଭ ମୁଁ ତାଙ୍କଠୁ କରିଥିଲି। ଆଉ ତା'ପରେ ପରେ ମୁଁ ମୋ କାକା ଗୁରୁଶ୍ରୀ ସଚିକାନ୍ତ ରଥଙ୍କ ପାଖରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷା ଲାଭ କରିଥିଲି। ତାଙ୍କଠୁ ମୁଁ ଏହି କଳା ବିଷୟରେ ଆହୁରି ଗଭୀର ଭାବରେ ଜାଣିଲି, ଆଉ ତା'ର ଜୀବନ ଉପରେ କ'ଣ ଭୂମିକା ରହେ ତାହା ମଧ୍ୟ ମୁଁ ଶିଖିଲି ତାଙ୍କ ପାଖରେ। ତା'ପରେ ମୁଁ ମୋ ଗୁରୁଶ୍ରୀ ଶଶାଙ୍କ ଶେଖର ମହାପାତ୍ରଙ୍କ ଠାରୁ ଅନେକ ଭଜନ ଏବଂ ଆଧୁନିକ ଗୀତ ଶିକ୍ଷା ଲାଭ କରିଥିଲି। ତାଙ୍କ ପାଖରୁ ମୁଁ ଏଇଟା ଜାଣିପାରିଲି ଯେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଲାଇଟ୍ ମ୍ୟୁଜିକ୍ ଯେଉଁ ଅଛି, ଲାଇଟ୍ ସଙ୍ଗୀତ ଯେଉଁ ଅଛି, ତାହା ମଝିରେ କ'ଣ ତଫାତ୍ ରହେ।
1: ଭାଇ, ଆପଣଙ୍କ ଗୁରୁଙ୍କ ଠାରୁ ମିଳିଥିବା ଏମିତି କେଉଁ ଶିକ୍ଷା ଅଛି ଯାହା ସଙ୍ଗୀତ ସହିତ ଜୀବନରେ ମଧ୍ୟ ଆପଣଙ୍କୁ ପଥ ପ୍ରଦର୍ଶନ କରିଛି?
0: ମୁଁ ଗୁରୁଶ୍ରୀ ଶଶିକାନ୍ତ ରଥଙ୍କ ଠାରୁ ମୁଁ ଏହି ଶିକ୍ଷା ପାଇଥିଲି ଯେ ତାଙ୍କେ ସବୁବେଳେ ମୋତେ ଏହା କହନ୍ତି, ସଙ୍ଗୀତରେ ଧୈର୍ଯ୍ୟ, ନିରନ୍ତରତା ଏବଂ ଅନୁଶାସନ ଭାରି ଜରୁରୀ। ଯେତେବେଳେ ବି ଆମେ ସଙ୍ଗୀତ ସାଧନା କରୁ ତାଙ୍କେ ସବୁବେଳେ ଆମକୁ ଗୋଟିଏ ଅଳଙ୍କାରକୁ ବାରମ୍ବାର ଅଧିକ ସମୟ ପାଇଁ ରିଆଜ କରିବାକୁ କହୁଥିଲେ, ଏବଂ ଗୋଟିଏ ଯେକୌଣସି ରାଗ ହେଇଗଲା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ତା'ର ଭାବ ଯେଉଁ ଅଛି, ତା'ର ଯେଉଁ ସେ ସୁନ୍ଦରତା ଅଛି ସେଇଟାକୁ ଦେଖିବା ପାଇଁ, ସେଇଟାକୁ ଅନୁଭବ କରିବା ପାଇଁ ତାଙ୍କେ ଆମକୁ ବଡ଼ ବଡ଼ ଆର୍ଟିଷ୍ଟମାନଙ୍କର ପରଫର୍ମାନ୍ସ ଶୁଣିବାକୁ କହୁଥିଲେ, ଆମେ ସେଠୁ ଶିକ୍ଷା ଲାଭ କରିପାରିବୁ ବୋଲି। ଆଉ ସେହି ଶିକ୍ଷାଟା ଯାହା ମୁଁ ସଙ୍ଗୀତରେ ପାଇଥିଲି ସେଇଟା ମୋ ଜୀବନର ସବୁ କ୍ଷେତ୍ରରେ ଏବେ କାମ ଦେଉଛି। ପଢ଼ା କ୍ଷେତ୍ରରେ ମଧ୍ୟ ନିରନ୍ତରତା ରହିବାଟା, ଧୈର୍ଯ୍ୟରେ ଆଉ ଅନୁଶାସନ ଭାବେ ପାଠକୁ ମନେ ରଖିବାଟା, ତା'ର କନସେପ୍ଟସ୍କୁ ବୁଝିବାଟା, ସେଇଟା ମୋ ପାଇଁ ସବୁଠୁ ବଡ଼ ଶିକ୍ଷା ହିସାବରେ, ମୋ ଅଭ୍ୟାସ ହିସାବରେ ରହିଯାଇଛି। ଆଉ ସେଇଟା ମୋତେ ଜୀବନରେ ବହୁତ ସାହାଯ୍ୟ କରିଛି। ତା ପାଇଁ ମୁଁ ମୋ ଗୁରୁ ଶ୍ରୀ ଶଶିକାନ୍ତ ରଥଙ୍କୁ ଅନେକ ଧନ୍ୟବାଦ ଦେବାକୁ ଚାହିଁବି।
1: ତେବେ ଭାଇ, ଏଇଠି ଆପଣଙ୍କର ଗୋଟିଏ ପ୍ରସ୍ତୁତି ଆମେ ଶୁଣିବାକୁ ଚାହିଁବୁ।
0: ମୁଁ ରାଗ ୟମନର ଗୋଟିଏ ଛୋଟ ପ୍ରସ୍ତୁତି କରିବାକୁ ଯାଉଛି, ଏହାର ଧୃତ ବନ୍ଦିଷ୍ଟେ ତିନ୍ତାଲରେ।

0: ବହୁତ ସୁନ୍ଦର ପ୍ରସ୍ତୁତି ଥିଲା ଭାଇ। ନିଶ୍ଚିତ ଭାବରେ ଆମ ଶ୍ରୋତାବନ୍ଧୁ ଶୁଣି ମୁଗ୍ଧ ହୋଇଯାଇଥିବେ ଏହି ସୁନ୍ଦର ସଙ୍ଗୀତରେ। ଭାଇ, ଅନେକ ଲୋକ ଭାବନ୍ତି ଯେ ସଙ୍ଗୀତରେ କ୍ୟାରିୟର ମାନେ କେବଳ ଗାୟକ କିମ୍ବା ବାଦକ ହେବା। ଆପଣଙ୍କ ମତରେ ଏହି କ୍ଷେତ୍ରରେ ଆଉ କେଉଁ କେଉଁ ସୁଯୋଗ ରହିଛି?
1: ମୋ ମତରେ ସଙ୍ଗୀତ କ୍ଷେତ୍ରରେ ଖାଲି ଗାୟକ ହେବା କିମ୍ବା ବାଦକ ହେବା ଖାଲି ଗୋଟିଏ କ୍ୟାରିୟର ଅପସନ୍ ନୁହଁ। ଆପଣଙ୍କ ପାଖରେ ଯଦି ସଙ୍ଗୀତ ଉପରେ କିଛି ବି ଶିକ୍ଷା ଅଛି, କିଛି ବି ଜ୍ଞାନ ଅଛି, ତାହାକୁ ନେଇକି ଆପଣ ଅନେକ ଭାବରେ କ୍ୟାରିୟରଟା ବନେଇ ପାରିବେ। ଯେମିତିକି ମୁଁ ଏବେ ବିଟେକ୍ କରୁଛି, ଆଉ ବିଟେକ୍ ଅଣ୍ଡରରେ ଗୋଟିଏ ଇଞ୍ଜିନିୟରିଂ କୋର୍ସ ଆସେ ଯାହାକୁ କହନ୍ତି ସାଉଣ୍ଡ ଇଞ୍ଜିନିୟରିଂ। ଆପଣ ସଙ୍ଗୀତର ନଲେଜ୍ କିମ୍ବା ସଙ୍ଗୀତର କିଛି ବି ଜ୍ଞାନ ରଖିଛନ୍ତି, ଆପଣ କିପରି ଗୋଟିଏ ଧ୍ୱନିକୁ କେଉଁ ଭାବରେ ତାକୁ ଗଠନ କରିବା ଏବଂ ସେଇଠି କେଉଁ ଜାଗାରେ ଯେଉଁ ସାଉଣ୍ଡ ଅଛି କେଉଁଠି ଅଧିକ ରହିବ, କେଉଁଠି କମ୍ ରହିବ, କେଉଁଠି କେମିତି ଇଫେକ୍ଟସ୍ ରହିବ, ଗୋଟିଏ ଗୀତରେ ଯେଉଁ ସାଉଣ୍ଡ ଟ୍ରାକ୍ ଥାଏ ସେଇଟାକୁ ବନେଇବା, ସେହି ଉପରେ ଆପଣ ସଙ୍ଗୀତର ଶିକ୍ଷା ନେଇକି ଗୋଟେ ସାଉଣ୍ଡ ଇଞ୍ଜିନିୟରିଂ କ୍ଷେତ୍ରରେ ଆପଣ ଯାଇପାରିବେ। ଏବଂ ତା ସହ ସହ ଅନେକ ଅପସନ୍ ରହିଛି, ଆପଣ ନିଜର ଗୋଟେ ସ୍ୱତନ୍ତ୍ର ବ୍ୟାଣ୍ଡ ଗଢ଼ିପାରିବେ ଏବଂ ଆପଣ ପରଫର୍ମିଙ୍ଗ ଆର୍ଟିଷ୍ଟ ଜଣେ ହୋଇପାରିବେ। ତା ଛଡ଼ା ଆପଣ ମ୍ୟୁଜିକ୍ ଥେରାପି ଲାଇନ୍ରେ ବି ଯାଇପାରିବେ, ଯେଉଁଠିକି ମ୍ୟୁଜିକ୍ର ଯୋଗୁଁ, ସଙ୍ଗୀତର ଯୋଗୁଁ ଅନେକ ଗୁଡ଼ିଏ ରୋଗ କ୍ୟୁର୍ ହୋଇପାରେ। ତା ଛଡ଼ା ଆପଣ ନିଜର ଯେଉଁ ମ୍ୟୁଜିକ୍ର, ନିଜର ଯେଉଁ ସଙ୍ଗୀତର ଜ୍ଞାନ ଅଛି ସେଇଟା ଲୋକଙ୍କ ପାଖରେ ବାଣ୍ଟି ପାରିବେ, ଜଣେ ମ୍ୟୁଜିକ୍ ଟିଚର୍ ହୋଇପାରିବେ, ଗୋଟେ ଅନୁଷ୍ଠାନରେ ଶିଖେଇ ପାରିବେ। ଏବଂ ଆପଣ ସଙ୍ଗୀତରେ କିଛି ବି ଡିଗ୍ରୀ ହାସଲ କରିକି ଯେଉଁ ସରକାରୀ ଉଚ୍ଚ ବିଦ୍ୟାଳୟ ମହାବିଦ୍ୟାଳୟ ଥାଏ ସେଠି ଗୋଟେ ସଙ୍ଗୀତ ଶିକ୍ଷକ ଭାବରେ ଆପଣ କାମ କରିପାରିବେ। ଆପଣ ଚାହିଁବେ ହେଲେ ମ୍ୟୁଜିକ୍ର ଉପରେ ରିସର୍ଚ୍ଚ ଲାଇନ୍ରେ ବି ଯାଇପାରିବେ, ମ୍ୟୁଜିକ୍ର ଥିସିସ୍ ମାନେ ଲେଖିପାରିବେ, ସେ ଉପରେ କିଛି ବି ନୂଆ ଡିସ୍କଭରି କରିପାରିବେ। ଏହିସବୁ ଭାବରେ ଆପଣ ମ୍ୟୁଜିକ୍ରେ ଗୋଟେ କ୍ୟାରିୟର୍ ବନେଇ ପାରିବେ।
0: ଭାଇ, ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକଟି କ୍ୟାରିୟର ଅପସନ୍ ମଧ୍ୟ ଆପଣମାନଙ୍କୁ ଜଣାଇ ଦେଇଛନ୍ତି। ନିଶ୍ଚିତ ଭାବରେ ଆମ ଶ୍ରୋତାବନ୍ଧୁ ଯଦି ଶୁଣୁଥିବେ ସଙ୍ଗୀତ କ୍ଷେତ୍ରକୁ ନେଇ ଅନେକଟି ସୂଚନା ପାଇପାରିଥିବେ, ତାହେଲେ ଭାଇ, ସଙ୍ଗୀତକୁ ଭଲ ପାଉଥିବା ଏବଂ ଏହାକୁ ନେଇ ଆଗକୁ ବଢ଼ିବାକୁ ଇଚ୍ଛୁକ ଯୁବପିଢ଼ିଙ୍କ ପାଇଁ ଆପଣଙ୍କ ବାର୍ତ୍ତାଟି କ'ଣ ରହିବ?
1: ସଙ୍ଗୀତ ପ୍ରତି ରୁଚି ରଖୁଥିବା ଯୁବପିଢ଼ିକୁ ମୁଁ ଏହା ହିଁ କହିବି ଯେ ନିଶ୍ଚୟ ଆପଣ ସଙ୍ଗୀତ ପ୍ରତି ଯାହା ଆପଣଙ୍କୁ ଭଲ ଲାଗେ ଆପଣ ସେଇଠି ନିଜ ମନ, ନିଜ ସମୟ ଦିଅନ୍ତୁ। ଏବଂ ପ୍ରଥମେ ପ୍ରଥମେ କଷ୍ଟ ହୋଇପାରେ, କିନ୍ତୁ ନିରନ୍ତର ଅଭ୍ୟାସ କଲେ ଦିନକୁ ଦିନ ଆପଣ ଛୋଟ ଛୋଟ ଇମ୍ପ୍ରୁଭମେଣ୍ଟ ନିଜ ଭିତରେ ଆଉ ନିଜ କଳା ପ୍ରତି ଆପଣ ଦେଖିବେ, ଆଉ ସେଇଟା ଆପଣଙ୍କୁ ନିଶ୍ଚୟ ସଫଳ କରାଇବ ଜୀବନରେ।
0: ଶେଷରେ ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ ଯେ ଆପଣଙ୍କ ପାଇଁ ସଙ୍ଗୀତର ଅର୍ଥଟି କ'ଣ?
1: ମୋ ପାଇଁ ମୋ ଜୀବନରେ ସଙ୍ଗୀତ ମାନେ ଗୋଟିଏ ସାଧନା। ମୁଁ ଦିନର ଅନେକ ସମୟ ସଙ୍ଗୀତ ଶୁଣିବାରେ, ସଙ୍ଗୀତ ଗାଇବାରେ ଏବଂ ତା ବିଷୟରେ ଅଧିକ ଜାଣିବାରେ ବିତାଏ। ମୋ ପାଇଁ ସଙ୍ଗୀତ ଶୁଣିବାଟା ଏବଂ ଗାଇବାଟା ମନକୁ ଶାନ୍ତି ଓ ଶୃଙ୍ଖଳା ଦେଇଥାଏ, ଆଉ ଏହା ମୋ ଜୀବନର ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମୁଁ ଭାବେ।
0: ନିଶ୍ଚିତ ଭାବରେ ଭାଇ, ସେଇଟା ତ ଠିକ୍ କହିଲେ। ସଙ୍ଗୀତ ଆମ ମନକୁ ଏକ ଅଦ୍ଭୁତ ଶାନ୍ତି ପ୍ରଦାନ କରିଥାଏ। ଏହା ଆମ ମନର ଅସ୍ଥିରତାକୁ ଦୂର କରି ଆମକୁ ଗୋଟିଏ ନୂତନ ଶକ୍ତି

0: ଏବଂ ଅନୁଭୂତି ଦିଏ। ଅନେକ ସମୟରେ କୁହାଯାଏ ଯେ ସଙ୍ଗୀତ ହେଉଛି ଧ୍ୟାନର ଆଉ ଏକ ରୂପ, ମାନେ ଯେତେବେଳେ ଆମେ ମନ ଦେଇ ସଙ୍ଗୀତ ଶୁଣୁ ସେତେବେଳେ ଆମର ଚିନ୍ତାଧାରା କିଛି କ୍ଷଣ ପାଇଁ ସ୍ଥିର ହୋଇଯାଏ, ମନ ଏକ ଗଭୀର ଶାନ୍ତିରେ ଭରିଯାଏ। ସେଥିପାଇଁ ବୋଧେ ସ୍ୱାମୀ ଚିନ୍ମୟାନନ୍ଦେଜୀ କହିଛନ୍ତି, ମ୍ୟୁଜିକ୍ ଇଜ୍ ଦ ଅର୍ଣ୍ଣମେଣ୍ଟେସନ୍ ଅଫ୍ ସାଇଲେନ୍ସ। ଶେଷରେ ଭାଇ ଆପଣଙ୍କର ଆଉ ଗୋଟିଏ ପ୍ରସ୍ତୁତି ଆମେ ଏଇଠି ଶୁଣିବାକୁ ଚାହିଁବୁ।
1: ବର୍ତ୍ତମାନ ମୁଁ ଶ୍ରୀ ଅନୁପ ଜଲୋଟା ଜୀଙ୍କ ଗୋଟିଏ ଗୀତ ପ୍ରସ୍ତୁତ କରିବାକୁ ଯାଉଛି।

0: ସତରେ ବହୁତ ସୁନ୍ଦର ପ୍ରସ୍ତୁତି ଥିଲା ଭାଇ। ଆଶା କରିବୁ ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ଏହି ପ୍ରସ୍ତୁତିଟି ଭଲ ଲାଗିଥିବ। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କ ମୂଲ୍ୟବାନ ସମୟରୁ କିଛି କ୍ଷଣ ଆମ ଷ୍ଟୁଡିଓକୁ ଦେଲେ ଏବଂ ଏତେ ସୁନ୍ଦର ସୁନ୍ଦର ପରାମର୍ଶ ଦେଲେ, ଉପଦେଶ ଦେଲେ ଆମ ଶ୍ରୋତାବନ୍ଧୁମାନଙ୍କୁ, ଏତେ ସୁନ୍ଦର ସୁନ୍ଦର କଥା ସବୁ କହିଲେ ସଙ୍ଗୀତ କ୍ଷେତ୍ରକୁ ନେଇ, କ୍ୟାରିୟର ଅପ୍ସନ୍କୁ ନେଇ ଅନେକଟି ସୂଚନା ଆମ ଶ୍ରୋତାବନ୍ଧୁମାନେ ଆପଣଙ୍କର ଏହି ଆଲୋଚନାରୁ ଶିଖିବାକୁ ପାଇଥିବେ। ଆମେ ଆକାଶବାଣୀ ଏବଂ ଆମ ଯୁବବାଣୀ ତରଫରୁ ଆପଣଙ୍କୁ ଆପଣଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛୁ। ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।
1: ଧନ୍ୟବାଦ। ମୁଁ ଆକାଶବାଣୀକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଏଠି ଆକାଶବାଣୀରେ ଆଗରୁ ମଧ୍ୟ ଅନେକ ସଙ୍ଗୀତ ପ୍ରୋଗ୍ରାମରେ ମଧ୍ୟ ମୁଁ ଷ୍ଟୁଡିଓକୁ ଆସିଥିଲି ଏବଂ ଯୋଗଦାନ ଦେଇଥିଲି, ଏବଂ ଆଜି ପ୍ରଥମ ଥର ପାଇଁ ମୁଁ ନିଜର କିଛି ଅନୁଭବ ଏବଂ ବାର୍ତ୍ତାଟି ସଙ୍ଗୀତ କ୍ଷେତ୍ରରେ ଦେଇପାରିଲି। ଏହା ପାଇଁ ମୁଁ ଆକାଶବାଣୀକୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ନମସ୍କାର।
0: ଶ୍ରୋତାବନ୍ଧୁ, ଆଜିର ଆଲୋଚନାରୁ ଆମେ ଜାଣିଲୁ ସଙ୍ଗୀତ କେବଳ ଏକ କଳା ନୁହେଁ, ବରଂ ଏହା ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିବାର ଏକ ମାଧ୍ୟମ। ଗୁରୁଙ୍କ ମାର୍ଗଦର୍ଶନ, ନିଷ୍ଠାପୂର୍ଣ୍ଣ ସାଧନା ଏବଂ ସଙ୍ଗୀତ ପ୍ରତି ଭଲ ପାଇବା ଜଣେ ସାଧକଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚାଇଥାଏ। ଆଜିର ଆମ ଅତିଥିଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ ଯେ ସେ ନିଜର ଅନୁଭୂତି, ଚିନ୍ତାଧାରା ଏବଂ ସଙ୍ଗୀତ ଯାତ୍ରା ସମ୍ପର୍କରେ ଆମ ସହିତ ଆଲୋଚନା କଲେ।

ପ୍ରତିଦିନ ସକାଳେ ତାଜା ପନିପରିବା କିପରି ବଜାରରେ ପହଞ୍ଚେ, ଔଷଧ କିପରି ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ହୁଏ, କିମ୍ବା ଅନଲାଇନ୍ରେ ଅର୍ଡ଼ର କରାଯାଉଥିବା ସାମଗ୍ରୀ କିପରି ଆମ ଘର ଦ୍ୱାରରେ ପହଞ୍ଚିଯାଏ, ଏହାର ପଛରେ ରହିଛି ଏକ ସୁବ୍ୟବସ୍ଥିତ ଏବଂ ବିସ୍ତୃତ ଲଜିଷ୍ଟିକ୍ ବ୍ୟବସ୍ଥା। ଟ୍ରକ୍, ଟ୍ରେନ୍, ଜାହାଜ, ବିମାନ, ଗୋଦାମ ଏବଂ ବିତରଣ କେନ୍ଦ୍ର ସହ ଜଡ଼ିତ ଅସଂଖ୍ୟ ଲୋକ ଦିନରାତି ପରିଶ୍ରମ କରି ଏହି ବ୍ୟବସ୍ଥାକୁ ସଚଳ ରଖିଥାନ୍ତି। ଶ୍ରୋତାବନ୍ଧୁ, ଜାତୀୟ ଲଜିଷ୍ଟିକ୍ ଦିବସ ଆମକୁ ସ୍ମରଣ କରାଏ ଯେ ଆମେ ସାଧାରଣତଃ ଶେଷ ଉତ୍ପାଦକୁ ଦେଖୁଥାଉ, କିନ୍ତୁ ତାହା ଆମ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଯେଉଁ ଦୀର୍ଘ ଯାତ୍ରା ଏବଂ ଅନେକ ଲୋକଙ୍କ ପରିଶ୍ରମ ରହିଛି ତାହାକୁ ଅନୁଭବ କରିନଥାଉ। ତେଣୁ ଆଜିର ଦିନଟି ହେଉଛି ଡ୍ରାଇଭର, ଗୋଦାମ କର୍ମଚାରୀ, ସପ୍ଲାଇ ଚେନ୍ ପରିଚାଳକ, ବିତରଣ କର୍ମୀ ଓ ଏହି କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମକୁ ସମ୍ମାନ ଜଣାଇବାର ଦିନ। ଆସନ୍ତୁ, ଏହି ଜାତୀୟ ଲଜିଷ୍ଟିକ୍ ଦିବସ ଅବସରରେ ଆମେ ଏହି କ୍ଷେତ୍ରର ଗୁରୁତ୍ୱକୁ ସ୍ୱୀକାର କରିବା ସହିତ ସମାଜ ଓ ଅର୍ଥନୀତିକୁ ସଚଳ ରଖିବାରେ ନିରବରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି। ଆଶା କରୁଛୁ ଆପଣଙ୍କୁ ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତରେ ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ଆମ ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

0: ଏଥର ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ପ୍ରଥମ ଅଧିବେଶନରେ ସକାଳ 6:10ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସାଗରିକା ରାଉଳ, ତାନସେନ ସିଂ, ଇତିଶ୍ରୀ ଦାସ, ଦିବାକର ମହାନ୍ତି ଏବଂ ଅଞ୍ଜଳି ମିଶ୍ର। ଚେତନା ଚିନ୍ତନ ପ୍ରଚାର କରିବୁ 6:30। ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 6:35ରେ ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସ୍ୱଚ୍ଛ ଜୀବନ ସକାଳ 7:25। ସକାଳ 7:30ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। ଚାଷର କଥା ପାଇଁ ସମୟ ରହିଛି 7:40। ସକାଳ 7:45ରେ ପ୍ରଚାର କରିବୁ ପୁରାତନୀ କ୍ରମରେ ଓଡ଼ିଶୀ। ଶିଳ୍ପୀ ହେଲେ ମନସ୍ୱିନୀ ଖୁଣ୍ଟିଆ ଏବଂ ସତ୍ୟବାଦୀ ମିଶ୍ର। କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ପ୍ରଚାର କରିବୁ ସକାଳ 8:30। ଶିଳ୍ପୀ ହେଲେ ଭିକାରୀ ଚରଣ ବଳ। ସକାଳ 8:45ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 9:00। ସକାଳ 9:30ରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। ପରେ ପରେ ପୂର୍ବାହ୍ନ 10:10ରେ ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆଗାମୀକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ହିନ୍ଦୀ କଥାଚିତ୍ର ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ 12:30। ଶିଳ୍ପୀମାନେ ହେଲେ ଗୁରୁପ୍ରସାଦ ପାଢ଼ୀ, ଉପେନ୍ଦ୍ର କୁମାର ମିଶ୍ର, ମୋନାଲିସା ପଣ୍ଡା, ପ୍ରଣବ କିଶୋର ପଟ୍ଟନାୟକ ଏବଂ ଧୀରଜ ମହାନ୍ତି ଓ ରବୀନ୍ଦ୍ର ପଣ୍ଡା। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଆଗାମୀକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ଶୁଣିବୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଡିଫେନ୍ସ ଇନ୍ଭେଷ୍ଟିଚର୍ ବା ପଦାଧିକାର ଅର୍ପଣ ଉତ୍ସବର ସିଧା ପ୍ରସାରଣ। ଅପରାହ୍ନ 5:30ରେ ଯୁବବାଣୀରେ ସାହିତ୍ୟାୟନ, ସନ୍ଧ୍ୟା 6:30ରେ ଯୁବାଶକ୍ତି, ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ଦୁଇ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। ରାତି 8:00 କାର୍ଯ୍ୟକ୍ରମ ଗୀତ ଗଜଲ। ଶିଳ୍ପୀ ହେଲେ ପଙ୍କଜ ଦାସ ଏବଂ ଚନ୍ଦନ ଦାସ। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ ରାତି 8:15। ଶିଳ୍ପୀ ହେଲେ କ୍ଷୀରସିନ୍ଧୁ ନାୟକ ଏବଂ ସାଥୀ। ରାତି 8:30 ସ୍ପୋର୍ଟସ୍ ସ୍କେନ୍, 9:15 ସ୍ପଟଲାଇଟ୍, 9:30 ପବ୍ଲିକ୍ ସ୍ପିକ୍। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଗାମୀକାଲି ରାତି 10:00 ଶୁଣିବେ ନାଟକ ମୁନୁସ୍ ଆର୍ମାକଡ଼, ରଚନା ସିଦ୍ଧାନ୍ତ ନନ୍ଦ, ପ୍ରଯୋଜନା ସଜିତାନନ୍ଦ ମଲ୍ଲିକ। ରାତି 10:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ସୁରତ ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି ବିଜ୍ଞାପନ ଏବଂ ସୂଚନା ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ମନ୍ କି ବାତ୍, ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
5: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେଁ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ ଅଗର ଚିଠି ବି ଭେଜ ଦେଙ୍ଗେ ଅର୍ କୁଛ ସୁଝାଅ ଦେଙ୍ଗେ ଓ ଜରୁର ମୁଝ ତକ ପହଞ୍ଚ ଜାଏଗା ଆଉ ମୈଁ ଜରୁର ଉସକୋ ଗମ୍ଭୀରତା ସେ ଲୁଙ୍ଗା।
4: ଯଦି ଆପ ମାନନୀୟ ପ୍ରଧାନମନ୍ତ୍ରୀ କୋ ମନ୍ କି ବାତ୍ କେ ଲିଏ କୋଇ ସୁଝାଅ ଦେନା ଚାହତେ ହେଁ ତୋ ପତା ନୋଟ କରେଁ। ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ 110001।
5: मैं आपको निमंत्रण देता हूँ, मेरे मन की बात के लिए आपके मन की बात भी जुड़नी चाहिए।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।

ଆଦିବାସୀ ଗୀତ କ୍ରମରେ ଶୁଣୁଥିଲେ ଡଙ୍ଗରିଆ କନ୍ଧ ଗୀତ, ପରିବେଷଣ କରିଥିଲେ ଶିକ୍ଷକା ବେଡ଼ି ଏବଂ ସାଥୀ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ଅପା ଦେଖ,
4: ହାପି ବର୍ଥଡେ ଭାଇ।
3: ଦେଖ ବା, ମୋର ଫେଭରେଟ୍ କଲର
4: ସବୁବେଳେ ସପିଂ।
3: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
5: ସେଭିଂ କରିବାର ବି ବୟସ ଏଇଟା।
6: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
7: ଆଇ ନୋ ନା,
6: RBI କହେ
8: କର ସଠିକ ଆରମ୍ଭ। ଫାଇନାନ୍ସିଆଲି ସ୍ମାର୍ଟ

0: ମୁଖ୍ୟ ସମ୍ବାଦ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା, ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା, ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିଅନସିପ୍ ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଭାରତ ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀ ମନ୍ କି ବାତ୍ର 135ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ ହୋଇଛି। DRDO ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଏଭିଏସନ୍ ସେକ୍ଟର ମେ ଭି ଦେଶ ନେ ଏକ ବଡ଼ି ସଫଳତା ପାଇ C-295 ୟେ ବିମାନ ମେଡ୍ ଇନ୍ ଇଣ୍ଡିଆ ହେ ଔର C-295 ବିମାନ ନେ ଅପନି ପହଲି ଉଡ଼ାନ ପୁରୀ କି ହେ ଔର ଏସେ 40 ବିମାନ ଭାରତ ମେ ହି ବନାଏ ଯା ରହେ ହେ। ଇସେ MSME ଔର ଏରୋସ୍ପେସ୍ ସେକ୍ଟର କୋ ନଈ

0: ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ପୁରୀ ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନ୍ତର୍ଗତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ 2026କୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଆଜି 1,637 ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଗସ୍ତ ଅବସରରେ କହିଛନ୍ତି। ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଭାପୁରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମହତାବ ଯୋଗଦେଇ ବାଇଗୁଣିଆ, ନିମାଣୀ, ବଦସହରା ଏବଂ ଭଗବାନପୁର ସମେତ ଅନେକ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଆସନ୍ତା ଗୁରୁବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇର ପ୍ରକ୍ରିୟା ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ। ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: ବାପା, 2,000-3,000
2: କାହିଁକି?
1: ମୋର ପକେଟ ମନି।
2: ଆରେ ଏବେ ମାତ୍ର 2,000 କ୍ୟାଶ ଅଛି।
1: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ସଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା, ମତେ ବି ଶିଖା, ନିଜର 1,000 ନେଇଯା,
1: ତମ ମୋବାଇଲ ଦିଅ,
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
4: ସହଜ ଅଟେ ପ୍ରତିଦିନ ନେଣ ଦେଣ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନ ସ୍ଥିତ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
6: Anointed the captain, there were question marks around her fitness, whether she'd be able to lead Australia during the World Cup. Not only has she shown

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:00। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସ ନ୍ୟାସନାଲ୍ ଆସେମ୍ବ୍ଲିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ, ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପରିବେଶ ଦିଗରେ କାର୍ଯ୍ୟାନ୍ୱୟନ ନିଶ୍ଚିତ ରୂପେ ସ୍ୱଚ୍ଛ, ନିରପେକ୍ଷ, ଦାୟିତ୍ୱପୂର୍ଣ୍ଣ ଏବଂ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା ଦିଗରେ ନ୍ୟାୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏହା ନିତାନ୍ତ ଆବଶ୍ୟକ। ସେସେଲ୍ସ ଏବଂ ଭାରତ ଉଭୟ ସମଗ୍ର ବିଶ୍ୱକୁ ଏକ ସମାବେଶୀ ବିକାଶ ଦିଗରେ ଆଗେଇ ନେବା ଉପରେ ଆଗ୍ରହ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଭାରତ ମହାସାଗର ପାଇଁ ଭାରତର ଲକ୍ଷ୍ୟ ସାଧନ ଦିଗରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି, ଯାହା ସଦାସର୍ବଦା ବଜାୟ ରହିବ। ଭାରତ ମହାସାଗର କେବେ ବି ଭାରତ ସେସେଲ୍ସକୁ ଭାଗ ଭାଗ କରେ ନାହିଁ, ବରଂ ଏହା ଦୁଇ ରାଷ୍ଟ୍ରକୁ ସଂଯୋଗ କରିଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ପରିବେଶ ସଂରକ୍ଷଣ ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହା ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ଜନସାଧାରଣ ଯେତେବେଳେ ମାନଚିତ୍ର ଦେଖନ୍ତି ସେମାନେ ଭାରତ ମହାସାଗର ମଧ୍ୟରେ ସେସେଲ୍ସକୁ ଏକ ଦ୍ୱୀପପୁଞ୍ଜ ଭାବେ ଦେଖିପାରିବେ ବୋଲି ଶ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି। ଭାରତ କୌଣସି ରାଷ୍ଟ୍ରକୁ ତା'ର ଉପକୂଳରୁ ବ୍ୟାପକ ଦିଗ୍ବଳୟକୁ ଅନୁଧ୍ୟାନ କରିଥାଏ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବ୍ଲିରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ।

0: ଶ୍ରୀ ମୋଦି ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ ପାଇଁ ସେସେଲ୍ସର ରାଷ୍ଟ୍ରପତି ଏବଂ ତାଙ୍କର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ସାଧନ ଦିଗରେ ନୀଳ ଅର୍ଥନୀତି, ଜଳବାୟୁ ପଦକ୍ଷେପ, ସାମୁଦ୍ରିକ ସମ୍ପଦରେ ଦୀର୍ଘସ୍ଥାୟୀ ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡ଼ିକର ବିକଶିତ ଆକାଂକ୍ଷା ପୂରଣ ଦିଗରେ ତାଙ୍କର ନେତୃତ୍ୱ ପ୍ରତିପାଦନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ପ୍ରାକୃତିକ ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱରେ ଭାରତର ପଦକ୍ଷେପକୁ ମାନ୍ୟତା ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି, ଯାହାକି ଭାରତ ପାଇଁ ଏକ ଗର୍ବର ବିଷୟ। ଡକ୍ଟର ଜୟଶଙ୍କର କହିଛନ୍ତି, ଜଳବାୟୁ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ଶ୍ରୀ ମୋଦିଙ୍କ ନେତୃତ୍ୱକୁ ଏହି ସମ୍ମାନ ପ୍ରତିପାଦିତ କରୁଛି। ଏହା ମଧ୍ୟ ଭାରତ ଏବଂ ସେସେଲ୍ସ ମଧ୍ୟରେ ଭାଗିଦାରିତା ସମ୍ପର୍କ ସୁଦୃଢ଼କୁ ସୂଚାଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ବିଶ୍ୱରେ ଭାରତର ସ୍ଥିତି ଦୃଢ଼ ହେଉଛି ଏବଂ ଏହା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଦିଗରେ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରୁଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଭିକ୍ଟୋରିଆଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି। ଉଭୟ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ମହାସାଗରର ସୁରକ୍ଷା, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିପରି ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସେସେଲ୍ସ ଭାଗିଦାରୀ ସମ୍ପର୍କ ଉଲ୍ଲେଖନୀୟ। କୋଭିଡ୍ ସମୟରେ ଭାରତ ଏକ ବନ୍ଧୁ ରାଷ୍ଟ୍ର ଭାବେ ସେସେଲ୍ସକୁ ପ୍ରତିଷେଧକ ଟିକା ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବ୍ୟାପକ ଓ ଫଳପ୍ରଦ ଥିଲା। ଏହା ଭାରତ ଓ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ଆପୋଷ ବିଶ୍ୱାସକୁ ପ୍ରତିପାଦିତ କରିଛି। ଶ୍ରୀ ହର୍ମିନ୍ କହିଛନ୍ତି, ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଏବଂ ସୁରକ୍ଷା କାର୍ଯ୍ୟକାରୀ ଉପରେ ତାଙ୍କର ଆଲୋଚନା ପର୍ଯ୍ୟବେସିତ ଥିଲା। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ସେ ଦେଶବାସୀଙ୍କୁ କେତେକ ପଦକ୍ଷେପ ଆପଣାଇବା ଲାଗି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚପାରିଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବୃଦ୍ଧି କରିଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: मुझे इस बात की खुशी है कि इस ग्लोबल क्राइसिस का हम भारतीय मिलकर मुकाबला कर रहे हैं। मुझे विश्वास है जन भागीदारी की यही शक्ति हमें मजबूती देगी, हमें सफल बनाएगी।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ

0: ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତଥର ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଦୁନିଆର ପ୍ରାୟ 2500ରୁ ଅଧିକ ସ୍ଥାନରେ ବଡ଼ ବଡ଼ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମାନବିକ ସୃଜନଶୀଳତା ସଂରକ୍ଷଣର ଆବଶ୍ୟକତା ରହିଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ହେଉଛି ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ। ଏହା ଭାରତର ଭବିଷ୍ୟତକୁ ନୂତନ ରୂପ ପ୍ରଦାନ କରୁଛି।
1: नालंदा विश्वविद्यालय ने शास्त्रार्थ की हमारी प्राचीन परंपरा को फिर से जीवन किया है। दूसरों के विचारों को धैर्य से सुनने और समझने की सीख भी इस शास्त्रार्थ की प्रक्रिया से मिलती है। मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया।
0: ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିସ୍ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜାମ୍ମୁ କାଶ୍ମୀରକୁ ତିନିଦିନିଆ ଗସ୍ତରେ ଯାଇ ଆଜି ଶ୍ରୀନଗରରେ ପହଞ୍ଚନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଶ୍ମୀରରେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସେଠାରେ ସମୀକ୍ଷା କରିବେ। ଫ୍ରାନ୍ସର ଉତ୍ତର ପୂର୍ବାଞ୍ଚଳରେ ଏକ ସ୍କାଏ ଡାଇଭିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟର୍ଲ୍ୟାଣ୍ଡ 16 ଓଭରରେ 5 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାଇଡେନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଗଜପତି ଜିଲ୍ଲାରେ ଥିବା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ପିତୃ ମାତୃହୀନ ଏକକ ଅଭିଭାବକ ଶିଶୁ ଶ୍ରମିକ ଯୌନ ନିର୍ଯାତନାର ଶିକାର ହୋଇଥିବା ଶିଶୁ ଏବଂ ଶିଶୁ ଚାଲାଣ ଓ ଅସହାୟ ଶିଶୁମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ଉପରେ କାର୍ଯ୍ୟ କରୁଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି।
4: ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ୍ ପିତୃମାତୃହୀନ ଏକକ ଅଭିଭାବକ ଶିଶୁ ଶ୍ରମିକ ଯୌନ ନିର୍ଯାତନାରେ ଶିକାର ହେଉଥିବା ଶିଶୁ ଶିଶୁ ଚାଲନ ପ୍ରଭୃତି ଅସହାୟ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଛି। ଅତି ନିକଟରେ ଜିଲ୍ଲା 608 ପିତୃମାତୃହୀନ ଶିଶୁ ଏବଂ 4,942 ଏକକ ଅଭିଭାବକ ଶିଶୁଙ୍କୁ ଚିହ୍ନଟ କରିଛନ୍ତି। ସେହି ଶିଶୁମାନଙ୍କୁ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ଏବଂ ସେମାନଙ୍କର ଅଧିକାର କିପରି ସାବ୍ୟସ୍ତ କରାଯିବ ସେହି ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ଶିଶୁମାନଙ୍କୁ ଶିଶୁମଙ୍ଗଳ ସମିତି ଆଗରେ ଉପସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରୁ 1,721 ଶିଶୁ ବର୍ତ୍ତମାନ ଉପସ୍ଥାପନ ହୋଇସାରିଛନ୍ତି। କିଛି ଶିଶୁଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରେଫର କରାଯାଇ ସେମାନଙ୍କର ସମସ୍ତ ଦାୟିତ୍ୱ ନିଆଯାଉଛି। ଯେଉଁ ଅନୁସୂଚିତ ଜାତି ଏବଂ ଜନଜାତିର ଶିଶୁ ପିତୃମାତୃହୀନ ଏବଂ ଏକକ ଅଭିଭାବକ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଆଶ୍ରମ ଆବାସିକ ବିଦ୍ୟାଳୟ

0: ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସୁଯୋଗ ତିଆରି କରାଯାଉଛି। ଅନ୍ୟ କିଛି ଶିଶୁମାନଙ୍କୁ ପୃଷ୍ଠପୋଷକତା ରାଶି ମାସିକ 4000 ଟଙ୍କା ପାଇଁ ରାଜ୍ୟ ସରକାରଙ୍କୁ ଅନୁମୋଦନ କରାଯାଇଛି। କିଛି ଦଶମ ଓ ପ୍ଲସ୍ ଟୁରେ ପାସ୍ କରିଥିବା ଶିଶୁମାନଙ୍କୁ ଚିହ୍ନଟ କରି ITI, ଡିପ୍ଲୋମା, ୱାର୍ଲ୍ଡଫିଲ୍ ସେଣ୍ଟର, ହୋଟେଲ ମ୍ୟାନେଜମେଣ୍ଟରେ ନାମ ଲେଖାଇବା ପାଇଁ ଗ୍ରୀନ୍ ପ୍ୟାସେଜ୍ ଏବଂ ଯଶୋଦା ଯୋଜନାରୁ ଆର୍ଥିକ ସହାୟତା ପାଇଁ ଅନୁମୋଦନ କରାଯାଇଛି। କିଛି ଶିଶୁ ଯୌନ ଶୋଷଣରେ ଶିକାର ହୋଇ ଗର୍ଭବତୀ ହେଲା ପରେ ସେମାନଙ୍କ ଯତ୍ନ ନେବା ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଅସହାୟ ଶିଶୁ ଯଦି ଆପଣ ପାଇବେ 1098 ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଆମକୁ ଜଣାଇଲେ ଆମେ ଶୀଘ୍ର ସେହି ଶିଶୁର ଥଇଥାନ କରିବୁ।
1: ଜିଲ୍ଲାର ଅନ୍ୟାନ୍ୟ ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
2: ଗଜପତି ଜିଲ୍ଲା କାଶୀନଗର ସ୍ଥିତ NSE କାର୍ଯ୍ୟାଳୟ ପକ୍ଷରୁ PM ସ୍ୱନିଧି ଯୋଜନାରେ ଗରିବ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। NSE କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେ ଦିବ୍ୟରଞ୍ଜନ କାର୍ଯ୍ୟକ୍ରମରେ ଷ୍ଟ୍ରିଟ୍ ଭେଣ୍ଡର ମାନଙ୍କୁ ଏହି PM ସ୍ୱନିଧି ଯୋଜନାରେ ସହରାଞ୍ଚଳର ଛୋଟ ବ୍ୟବସାୟୀମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ବିଶେଷ ସହାୟକ ହୋଇଥାଏ ସେ ସମ୍ପର୍କରେ ସଚେତନ କରାଇ ଏହି ଯୋଜନାରେ ଋଣ ନେବାକୁ କହିଥିଲେ। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନଠାରେ ଲିନ୍ସି ଫାଉଣ୍ଡେସନ ପକ୍ଷରୁ ସେଞ୍ଚୁରିଆନ୍ ୟୁନିଭର୍ସିଟିର MS ସ୍ୱାମୀନାଥନ କୃଷି ବିଦ୍ୟାଳୟର ସହଯୋଗରେ କୃଷି ଓ କୃଷକ ସଚେତନତା ଓ ମୃତ୍ତିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୟୁନିଭର୍ସିଟିର କୃଷି ପ୍ରକଳ୍ପ ପରାମର୍ଶଦାତା ଡକ୍ଟର ସୌରଭ ବର୍ମନ ଏବଂ ମୃତ୍ତିକା ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଅରୁଣାଇ ପାଲ ଯୋଗଦେଇ ଜିଲ୍ଲାର 128 ଜଣ କୃଷକଙ୍କୁ ମୃତ୍ତିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ କୃଷକ କିଭଳି ନିଜ ଜମିର ପୋଷକ ତତ୍ତ୍ୱ ସମ୍ପର୍କରେ ସଠିକ୍ ସୂଚନା ପାଇ ଚାଷ କାର୍ଯ୍ୟରେ ଲାଭାନ୍ୱିତ ହୋଇପାରିବେ ତାହା ବୁଝାଇଥିଲେ। ଗଜପତି ଜିଲ୍ଲା ଗମା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମତ୍ସ୍ୟ ଅଧିକାରୀ ନରେନ୍ଦ୍ର ପାତ୍ର ଯୋଗଦେଇ ଉନ୍ନତମାନର ମାଛ ଚାଷ କିଭଳି ଓ କେଉଁ ପ୍ରକାର ଚାଷ ପଦ୍ଧତିକୁ ଅବଲମ୍ବନ କଲେ ଅଧିକ ଲାଭଦାୟକ ହୋଇପାରିବ ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଯୁକ୍ତଧାରା ପୋର୍ଟାଲ ବିଷୟ ଉପରେ ଏକ ଅନୁଧ୍ୟାନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ BDOC ଡମ୍ବରୁଧର ମଲ୍ଲିକ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ଉପକାରିତା ସମ୍ପର୍କରେ କହିବା ସହ ଏହି ଯୋଜନାରେ ଭୂସ୍ଥାନୀୟ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ କାମ କରିବ ବୋଲି କହିଥିଲେ। ବିଦ୍ୟାଳୟ ଖୋଲିବା ପରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟର 5-17 ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଆଧାର ବାୟୋମେଟ୍ରିକ୍ ଅପଡେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। UIDAI ଓକାର ଏକ ଟିମ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ପରେ ଗଜପତି ଜିଲ୍ଲାର ସଂଯୋଜକ ପି ସ୍ୱାମୀ କୁମାରଙ୍କ ସହ ଶିକ୍ଷକ ଓ CRC ମାନେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କ ଦ୍ୱାରା ମାଗଣାରେ ବାୟୋମେଟ୍ରିକ୍ ଅପଡେଟ୍ କରିବା ପାଇଁ ଅନୁରୋଧ କରାଇଦେଇଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ଏହି ବିଜ୍ଞାପନ ପରେ।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

নটকুটিয়া কুটকুটিয়া হেলু ভগবান, তুই তো নটকুটিয়া।

0: ଶୁଣିଲି ଦାଦା ମଜା ଲାଗିଗଲା
1: ଭାଇ ତ କହିଲି ପରେ ମନ ଚାଙ୍ଗା ଥିଲା ଗାଡ଼ିଆ ଗଙ୍ଗା ଗାନା ପଦେ ଶୁଣିଲା କେନ୍ତା ଔଷଧ ଲାଗଲା ଏବେ ବୋଲୁ ନାନା ପ୍ରକାର କଥା ମୁଡ଼େ ଢୁଗବା ଜାଣିଲୁ କି ନି ଯେ ତାର ଭିତରେ ହେ ବିଶେଷଜ୍ଞ ଆଜ୍ଞା ଖେଟିଲେ ଆମର କଥା କେନେ ଥିବୁ ଆଜ୍ଞା କାଁ କାଁ ବୋଲି ଚାଷ ବାସର କଥା କହୁଛନ୍ ହେଟା କଣ ଶୁଣୁ
0: ଶୁଣୁ
2: କଳାହାଣ୍ଡି ଜିଲ୍ଲାରେ ଆମର ଚାଷୀ ଭାଇମାନେ ତ ଭିନ୍ନ ଭିନ୍ନ ପ୍ରକାରର ଚାଷ କରୁଛନ୍ କେନ୍ ଅଞ୍ଚଳରେ ଧାନ ଚାଷ କରୁଛନ୍, କେନ୍ ଅଞ୍ଚଳରେ ମୁଗ ଚାଷ ବି କରୁଛନ୍, ଆର୍ କିଛି ଆମର ଜୀବଜନ୍ତୁ ପ୍ରାଣୀ ବି ପାଳନ କରୁଛନ୍। ତ ସେ ଭିତରୁ ଆମର କଳାହାଣ୍ଡି ଜିଲ୍ଲାନେ ଛେଲ ଚାଷ ଗୋଟେ ଅନ୍ୟତମ ଆଜ୍ଞା। ତ ଆମେ କେନ୍ତା କରି ଇ ଛେଲ ପାଳନ କଲେ ପଇସା ଦୁଇଟା ଲାଭ ପାଇପାର୍ମା, ଆଉ କେନ୍ତା କେନ୍ତା କିସମର ଛେଲ ରଖିଲେ ଆମେ ବଜାରରେ ବିକି କରି ପଇସା ପାଇମା, ସେ ବିଷୟରେ ଆଜି ଆମର ବୈଠକକେ ରିଟାୟାର୍ଡ଼ CDBO ଡକ୍ଟର ପଦ୍ମନିଧି ପ୍ରଧାନ ଆଜ୍ଞା ଆସିଛନ୍। ତ ଆମେ ଆଜ୍ଞା ସାଙ୍ଗେ କଥାବାର୍ତ୍ତା କର୍ମା କେନ୍ତା କରି ଲାଭଜନକ ଛେଳି ପାଳନ କରିପାର୍ମା। ପ୍ରଧାନ ଆଜ୍ଞା ଜୁହାର।
3: ଜୁହାର ଜୁହାର।
2: ତ ଆଜ୍ଞା ପ୍ରଥମ କରି କହନ୍ ଯେ ଆମର ଏଇ କଳାହାଣ୍ଡି ଜିଲ୍ଲାନେ ଆମର ଯେନ୍ ଚାଷୀ ଭାଇମାନେ ଛେଲ ପାଳନ କରବା ଲାଗି ଚାହୁଁଛନ୍, ସେମାନେ କେନ୍ତା କରି ଛେଲ ପାଳନ କଲେ ପଇସା ଦୁଇଟା ଠିକ୍ ହିସାବରେ ପାଇପାରବେ?
3: ଦେଖନ୍, ଆମେ କାଁଥିର୍ ଲାଗି ଏଇ ଛେଳି ରଖ୍ମା, ଅସଲ କଥା ହେଲା ଆମକେ କହିବେ କି ମାଛ ଚାଷ କର ବେଲେ ଆମକେ ବନ୍ଦ ଗୋଟେ ଦରକାର, ଗାଈ ରଖ୍ମା ତାକେ ଆମକେ ଗୁହାଳ ଦରକାର, ଦାନା ଦରକାର, ତାଙ୍କର ଡାକ୍ତରଖାନାକେ ଦେଖାଇବା ଦରକାର, କେତେ ରକମର କଥା ଜର୍ସି ଇଞ୍ଜେକ୍ସନ୍ ଆଣିକି ଦେବା ଦରକାର, ଆର୍ ଗୋଟେ କହିବା ଯେ ଆମ

0: ପଛ ଲଗ ସେନେ କାଣା ହବା ନା ଜାଗା ଦରକାର ସେଥିର୍ ଲାଗି ଇଟା ସବୁଠାନୁ ସୁବିଧା ମାନେ ଛେଳି ଏନ୍ତା ଜିନିଷ ଯେ ସବୁ ଜଳବାୟୁ ନେଇ ରହିପାରବା ଥଣ୍ଡା ଜାଗାରେ ବି ରହିପାରବା କାଶ୍ମୀରରେ ବି ରହିପାରବା ରାଜସ୍ଥାନରେ ବି ରହିପାରବା କଳାହାଣ୍ଡି ରହିପାରବା ଆର୍ ମାଲକାନଗିରି ରହିପାରବା ତ ଇତାକେ କିଛି ଅସୁବିଧା ନାହିଁ ଜଳବାୟୁରୁ ଆଉ ଇତାକେ କାଣା ହେସି ବେଶୀ ରୋଗ ବାଗ ନାଇଁ ହୁଏ ଆର୍ ଦୁସରା କଥା ଇଏ ଝପଝପ ବଢ଼ସି ମାନେ ଦିନକେ 30 ଗ୍ରାମ ଆଜିକାଲି ରେଟ୍ ଦେଖିଲା ବେଳକୁ ଦିନକେ 10 ଟଙ୍କା ଦେଇଛି ମାସକେ 300 ଟଙ୍କା ଗୋଟେ ଛେଳି ଦେଇଦେଇଛି ଏନ୍ତା ଓଜନ ବଢ଼ିଯାଇଛି ଇଏ ଯାହା ପାଇଲେ ବି ଖାଇ ଦେଇକି ଚଳିଦେବ ମାନେ ତାକେ ଦାନା ଦେବାକେ ଦରକାର ନାଇଁ ପଡ଼ବାର ଆମେ କାଣା କରୁଛୁ ଖରାଦିନେ ବି ଶୁଖିଲା ଡାଳ ପତ୍ର ଖାଇକିରି ବି ଛେଳି ମାନେ ବଞ୍ଚେଇ ଦେଇପାରେ 2 ଘଣ୍ଟା ଚରି ଦେଲେ ସେମାନଙ୍କର ପେଟ ଭର୍ତ୍ତି ହେଇଯାଇଛି ଆର୍ ଯେନ୍ ଛାନେ ଝାଡ ଜଙ୍ଗଲ ଅଛି ତ ସେଠାରେ ନାଇଁ କହନ ସେମାନେ ଆରାମରେ ରହିପାରିବେ ଆର୍ ଚାଷୀକେ କିଛି ଗୋଟେ ଦେବାକେ ନାଇଁ ପଡ଼େ ନା ସେମାନେ ଚରିକି ଆଣିଲେ ଗୁହାଳେ ରଖିଦେଲା ଏନ୍ତା କଣ କଥା
1: ତ ବହୁତ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା ଆମେ ଯଦି ଛେଳି ରଖମା ତାର ଲାଗି ଜାଗାର ବି ବିଶେଷ ଆବଶ୍ୟକତା ନାଇଁ ନା ଆଜ୍ଞା ଆଉ କୌଣସି ପ୍ରକାର ତାର ଖାନାପିନାରେ ବି ଅସୁବିଧା ନାଇଁ ନା ଡାଲ ପତ୍ର ଦେଲେ ବି ଖାଇବା ଘାସ ଦେଲେ ବି ଖାଇବା ଆଉ ଛେଳିର କୌଣସି ସମସ୍ୟା ନାଇଁ ନା ବୋଲି ଆପଣ କହୁଛନ୍ ଆପଣ କହିବା ହିସାବରେ ଆଜ୍ଞା ଯେ ବହୁତ କମ ଦିନ ଭିତରେ ଆମେ ଅଧିକ ଉପାର୍ଜନ କରିପାରମା ଆଜ୍ଞା ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର

0: ତ ବହୁତ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା, ଆମେ ଯଦି ଛେଲ ରଖମା ତାର ଲାଗି ଜାଗାର ବି ବିଶେଷ ଆବଶ୍ୟକତା ନାହିଁ ନା ଆଜ୍ଞା, ଆଉ କୌଣସି ପ୍ରକାର ତାର ଖାନାପିନାରେ ବି ଅସୁବିଧା ନାହିଁ ନା, ଡାଲ ପତ୍ର ଦେଲେ ବି ଖାଇବା, ଘାସ ଦେଲେ ବି ଖାଇବା, ଆଉ ଛେଲର କୌଣସି ସମସ୍ୟା ନାହିଁ ନା ବୋଲି ଆପଣ କହୁଛନ୍। ଆପଣ କହିବା ହିସାବରେ ଆଜ୍ଞା ଯେ ବହୁତ କମ ଦିନ ଭିତରେ ଆମେ ଅଧିକ ଉପାର୍ଜନ କରିପାରମା ଆଜ୍ଞା, ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଚାଷୀ ଭାଇମାନେ ତ ଅନେକ ପ୍ରକାର ସେମାନେ ବେପାର ବଣିଜ କରୁଛନ୍, ଚାଷବାସ କରୁଛନ୍, ଅନେକ ପ୍ରକାର କଥା କରିକରି ସେମାନେ ନିଜର ପେଟ ପୋଷୁଛନ୍ ଆଜ୍ଞା, ତ ଇନେ ଗୋଟେ ପ୍ରଶ୍ନ ଆଜ୍ଞା ଯେ ଆମେ ଛେଲ କାହିଁକି ରଖମା ଆଜ୍ଞା।
1: ଛେଲଟା କାଣ ହଉଛେ ଦେଖନ୍, ବର୍ତ୍ତମାନ ଆଜିକାଲି ମାର୍କେଟରେ 350-400 କେଜି ହେଇଗଲାନ ମାଂସ କେଜି। ଆମେ ଗୋରସ ବିକିଲେ କାଣା ବଜାରକେ ନେଇକି ବିକିବାକୁ ପଡ଼ୁଛି, ଉଧାର ଦେବାକୁ ପଡ଼ୁଛି, ପଇସା ମାଗବାକୁ ପଡ଼ୁଛି, ଇଟା କାଣା ଛେଲ ଯଦି ରଖିଥିବେ ଆମର ଗୋଡ଼ ତଳକେ ଆସିକି ନେସନ୍, ଆମେ କାହାକେ ଯାଇକି ଖୁସାମତ କରିବାକେ ନାଇଁ ପଡ଼େ। ଆମର ପାଖେ ଛେଳି ଥିଲେ ବ୍ୟାଙ୍କରେ ଟଙ୍କା ଡିପୋଜିଟ କଲା ଭଳିଆ।
0: ତ ଆପଣ କହିବା ହିସାବରେ ଆଜ୍ଞା ଯେନ୍ତା ଚିନି ଟିକେ ପକେଇଦେଲେ କି ଗୁଡ଼ ଟିକେ ପକେଇଦେଲେ ଚାଟିର ଅଭାବ ନାହିଁ ନା, ଛେଲ ଗୋଟେ ରଖିଲେ କି ଛେଲ ଗୋଟେ ମାରିକରି ମାଂସ ବିକିଲେ ତାକେ ଘିନିକି ନେବାର ଲୋକର ବି ଅଭାବ ନାହିଁ ନା। ତ ଆଜ୍ଞା ଗୋଟେ କଥା କହନ୍, ତ ଯେତେବେଳେ ଜଣେ ଛେଲ ପାଳନ କରିବା ଲାଗି ଚାହିଁବାର ନୂଆ କରି ବଜାରକେ ସେ ଛେଲ ଘିନି ଯିବା, ସେ କାଁ କାଣା ଦେଖିକରି ସେ ଛେଲ ଘିନିବା ଆଜ୍ଞା?
1: ଭଲ କଥା ପଚାରିଲେ, ଆମେ ଛେଲ ବଜାରକେ ଯାଇସୁଁ ଆର ଦେଖସୁଁ, ଦେଖିକରି ସାଙ୍ଗେ ସାଙ୍ଗେ ମୂଲେ ଆରମ୍ଭ କରିଦେସୁଁ କେତେ ନେବୁ ବୋଲିକରି, ହେତି ଜାଗାରେ ଭୁଲ କରିଦେସୁଁ। ଛେଲ ଘିନିଲା ବେଲେ କାଁ କାଁଟା ଦେଖ ମନେ ରଖନ୍, କାଣା ନା ତାର ନାକୁ ସିଙ୍ଗଣ ନାଇଁ ବାହାରୁଥିବାର ଅଛି
0: ଆଜ୍ଞା,
1: ଆଖିରୁ ଚିପରା ନାଇଁ ବାହାରୁଥିବାର ଅଛି, ଛେଳିକେ ଛାତି ଦୁଇ ଆଡ଼େ ପିଟି ଦେବ ନାଇଁ, ଖାସି ନାଇଁ ହଉଥିବାର ଅଛି, ଖାସି ଥିଲେ ବେମାର ଅଛି ବୋଲି ଜାଣିଦେବ। ଛେଲ ଲେଣ୍ଡି ଲେଣ୍ଡି ହଗୁଥିବାର ଅଛି, ଗାଈ ଭଳିଆ ଗୋବର ବାଗି ହଗୁଥିଲେ ଅସୁବିଧାଟା, ସେଟା କୃମି ବେମାର ହେଇଛେ। ତାପରେ ଆଉ ଗୋଟେ ଅଛି ଧୂପେନ ବୋଲି ଆପଣ ଜାଣିଛନ୍, ଧୂପେନ ବୋଲି ଛାତି ଉପରଟା ସେଟା ଓସାର ହେଇଥିବା, ଯେତେ ଓସାର ହେବା ସେଟା ଦୁଇ ଦୁଇଟା ଛୁଆ ଦେଶି। ଆର ଗୋଟେ ଛେଲ ଯଦି କିଣିବ ଅନାକେ ଟିକେ ଦେଖବ, ଚିର ଦୁଇଟା ସମାନ ହେଇଥିବା ଆର ପନା ମାନେ ଟାଣ ନାଇଁ ହେଇଥିବା, ବୋଲେ ଟାଣ ଥିଲେ ଗୋରସ କମ ଦେଶି, ସେଥି ପିଲା ବଞ୍ଚି ନେଇ ପାରେ
0: ଆଜ୍ଞା।
1: ସେଥିଲାଗି ପନା ସମାନ ଥିବା, ଚିର ମନେ ସମାନ ସମାନ ଥିବା, ଦେହଟା ଚିକଣ ଥିବା, ଏତିକି ଦେଖିକି କିଣିବ। ଆର ଅସଲ କଥା ହେଲା ଖୁରା ମନକେ ଦେଖବ, ଖୁରା ଚକୁଆ ଯଦି ହେଇଥିବା ବଜାରରେ ଆଣିକି ବିକି ଦଉଥିବା ବେଲେ ଖୁରା ମାନେ ତଳ ଉପର ହେଇଯାଇଥିବା, ସେ ଚାଲି ନେଇପାରେ। ଆର ଗୋଟେ ଅସଲ କଥା ହେଲା ଛେଲ ବଜାରରେ ଆଣିକିରି ବିକ୍ସନ, ଗୋଟେ ଗୋଟେ ବାଇରି କିନ୍ଦେଲା ବାଗିରି ହେସନ୍, ହେତିକି ବେଳେ କାଣ କର ତମେ ଅମରି ଡାଳ ଗୋଟେ ଧରିକି ଯାଇଥିବ, କାଣ ଯେନ୍ ମାନେ ଅମରି ଡାଳ ଖାଇସନ୍ ସେମାନେ ବାଇରି ବାଇରି କିନ୍ଦରସନ୍, ତେଣୁକରି ଅମରି ଡାଳ ଗୋଟେ ଦେଖେଇଦେଲେ ଯଦି ଛେଳି ଖାଇଦେଲା ବେଲେ ସେ ଛେଳିକେ ନାଇଁ ଘିନ୍ବ। ଆର ଗୋଟେ କଥା କାଣ ମାନେ ଯେନ୍ ମାନେ ବିକ୍ସନ୍ ବଜାରରେ ଆଣିକିରି, ସେମାନେ ବି ଗୋଟେ ଛେଳିକେ ଫୁଲେବା କାଜେ ମୁଇଁ ଦେଖିଛେ, ଆମର ଭଲିଆ ଅଛେ ବନ ଭଲିଆ ଦେଖିଛନ୍, ଛେଳି ମାନକେ ବାନ୍ଧସନ୍ ଯେ ହେଟାକେ କାଟି ଦେଇକରି ଧୂଆଁ କରିକିରି ରାତିରେ ତାଙ୍କର ଦେହରେ ମାରିଦେଲେ ସକାଳକେ ଏକଦମ ଦେଖବ ଯେ 5 କେଜିର ଛେଳିଟା 10 କେଜି ବାଗି ଦୁସୁଥିବା, ସେଟାକେ ସମସ୍ତେ ଘିନ୍ବାକେ ଦୌଡ଼ି ଯାଇସନ୍, ସେଟା କେନ୍ତା କରି ଜାଣବ ନା, ହାତ ମାରିଦେବ। ଆର ଯଦି ଭଲିଆ ଗନ୍ଧ ଆସଲା ବେଲେ ସେ ଛେଳିକେ ନାଇଁ ଘିନ୍ବ
0: ଆଜ୍ଞା।
1: ତାପରେ କାଣ ସବୁବେଳେ ଦେଖବ ଦୁଇ ଦାନ୍ତର ଛେଳି ଘିନ୍ବ, ପୁରା ଦାନ୍ତ ପୁରେ ଥିଲାଟା ଭୁଲରେ ନାଇଁ କିଣିଦେବ।
0: ଏଇଟା ତ ଆଜ୍ଞା ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ଯେନ୍ ଆମର ଚାଷୀ ଭାଇମାନେ ଛେଲ ପାଳନ କରିବା ଲାଗି ଚାହୁଁଛନ୍ ଆଉ ବଜାରକେ ଯାଇକରି ଛେଲ ଘିନିବା ଲାଗି ଚାହୁଁଛନ୍, ଯଦି ଆପଣଙ୍କ ହିସାବରେ ଯଦି ସେମାନେ ଯେନ୍ ଯେନ୍ କଥା କହିଲେ ସେଟା ଯଦି ଟିକେ ଧ୍ୟାନ ଦେବେ ଆର ଛେଲ ଘିନିବେ, ନିଶ୍ଚିତ ଭାବରେ ଠକେ ନେଇ ପଡ଼ନ୍ ଆଜ୍ଞା। ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଏଇ ଅଞ୍ଚଳ ଲାଗି ଆଜ୍ଞା, ବିଶେଷ କରି ଆମର କଳାହାଣ୍ଡି ଅଞ୍ଚଳ ଲାଗି, କେନ୍ କେନ୍ କିସମର ଛେଲ ପାଳନ କଲେ ଏଇ ଜଳବାୟୁରେ ଠିକ ହିସାବରେ ବଢି ପାରବା, ସେ ବିଷୟରେ କହନ୍ ଆଜ୍ଞା।
1: ଅସଲ କଥା ହେଲା ଛେଳି ବହୁତ ପ୍ରକାର ଅଛେ, ଆମ ଗଞ୍ଜାମ ଛେଳି ଅଛେ, ମାରାଗୁଡ଼ା ଛେଳି ଅଛେ, ସିରୋହୀ ଅଛେ, ଯମୁନାପାରି ଅଛେ, ଏଇଟା ସବୁ ରକମର ଛେଳି ଅଛେ, କିନ୍ତୁ ଆମର କଳାହାଣ୍ଡି ଲାଗି କାଣା ହେଇଛି ନା, ମାରାଗୁଡ଼ା ଛେଳିଟା ହଉଛି ବଢିଆ
0: ଆଜ୍ଞା।
1: ଏଇଟା କୁମନା ଆଉ ନୂଆପଡ଼ା ମଝିରେ ଗୋଟେ କୁରୁମପୁରୀ ବୋଲି ଗୋଟେ ବଜାର ଅଛେ, ସେନେ ମାରାଗୁଡ଼ା ଛେଳି ଗୋଟେ ବୋଲି ମିଳିଛି, ଆର ସିଂ ମାନେ ତାର ପଚକେ ପଚକେ ହେଇଥିସି ଆର ଉଚା ହେଇସି, ଆଉ ଗୋଟେ ଭଲ ଛେଳି ଗୋଟେ 38 କେଜିରୁ 40 କେଜି ପନ୍ତେ ହେସି, ଆର ସେଟା ଦୁଇ ଦୁଇଟା ଛୁଆ ଦେସନ୍। ସେ ଛେଳିଟା ଆମର କଳାହାଣ୍ଡି ଲାଗି ସୁବିଧା ହେ, ସେଟା ରଖିଲେ ଏତେ ବେମାର ନାହିଁ ହୁଏ, କିନ୍ତୁ ଆମେ ଯଦି ଚିପିଲିମାରୁ ଆଣିବା ଅନ୍ୟ ଫାର୍ମ ମାନଙ୍କରୁ ଆଣିବା ତାହେଲେ କାଣା ହେସି, ସେଟା ମାନେ ଏଇ ଜଳବାୟୁକେ ଠିକ କରି ଚଳି ନେଇ ପାରନ୍, ସେଥିଲାଗି ଆମେ ବଡ଼ ଅସୁବିଧା ପଡ଼ୁଛି ଗୋଟେ ଗୋଟେ ଥର
0: ଆଜ୍ଞା।
1: ଆଚ୍ଛା ଆମର ଇନେ କାଣା ହେସି, ଆମର 3 ବଜାର ଅଛେ କଳାହାଣ୍ଡି, ଜେନେରାଲି କୁରୁମପୁରୀ ବଜାର ଗୋଟେ, ଆର ବାଲିପଡ଼ା ବଜାର ଗୋଟେ, ଆର ଧରମଗଡ଼ ବଜାର ଗୋଟେ, ଏଇଟା ହେଉଛି ବଡ଼ ବଜାର ଆମର ଦେଖା ଗଲେ। ଏଇ ବଜାରରେ ଛେଳି ମାନେ ମିଳିଛି, ବୁକା କିଣିଲା ବେଳକେ ସବୁବେଳେ ମନେ ରଖିଥିବ କାନ ଟିକେ ଲମା ଥିବା, ଆର ଅଣ୍ଡା ମାନେ ତାଙ୍କର ବଡ଼ ବଡ଼ ଥିବା
0: ଆଜ୍ଞା,
1: ଆର ଅଣ୍ଡା ଗୋଟେ ଛୋଟ ଥିବା ବଡ଼ ଥିବା ବେଲେ କେନ୍ ଚିପି ଥିବା ନାଇଁ ହେଇଥିବା ଏମିତି, ସେଟା ମାନେ ଇଏ ନାଇଁ ଜନ।
0: ପ୍ରଧାନ ଆଜ୍ଞା ବହୁତ ସୁନ୍ଦର କଥା ଆପଣ କହିଲେ, ଏବେ ଗୋଟେ କଥା କହନ ଆଜ୍ଞା, ଆମେ ତ ଛେଳି ଘିନି ଆନମା କିନ୍ତୁ ତାକେ ଯଦି ଆମେ ଠିକ ହିସାବରେ ନେଇ ରଖମା, ଠିକ ହିସାବରେ ଲାଳନ ପାଳନ ନେଇ କରମା, ବେଲେ ଛେଳିଟା ବଞ୍ଚି ନେଇ ପାରେ ଆଜ୍ଞା। ତ ପ୍ରଥମ କଥା ହେଲା ତାର ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା, ଯେନ୍ତା ମନୁଷ୍ୟ ଲାଗି ଘର ଦରକାର ସେନ୍ତା ଛେଳି ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା। ତ ଏଇ ଯେନ୍ ଛେଳି ଲାଗି କେନ୍ତା ଗୁହାଲରେ ରଖିଲେ ଠିକ ହିସାବରେ ବଢି ପାରବା, ସେ ବିଷୟରେ କହନ ଆଜ୍ଞା।
1: ଗୋଟେ ଛେଳି କାଜେ ଓସାର 3 ଲମ୍ବା ଗୋଟେ ଛେଳି କାଜେ ଦରକାର ହେସି, ତାନୁ କମ କଲେ ବି ଚଳବା, କିନ୍ତୁ ଆମେ କାଣା କରସୁଁ ଛେଳି ଗୁହାଲରେ ଆମେ ମଚା କରି ବି ରଖସୁଁ। ମଚା ଗୁହାଲ ଯଦି କରବ ତାହେଲେ କାଣା ହେବା ନା, ମଚା କରିକରି ଆମେ ଦେଖିଛୁ ମଚା ତଳେ ଯେନ୍ ଗୋବର ଲେଣ୍ଡି ପିସାବ ସବୁ ପଡ଼ସି, ସେନେ ଗୋଟେ ଗ୍ୟାସ ବାହାରସି, ସେ ଗ୍ୟାସ ବାହାରିଲେ କାଣା ହେବା ନା, ସେ ବେମାର ହେସି ଦେଖବ ଛେଳି।

0: ଖାସୁଥିବେ, ହେଟା ଫପ୍ସା ଖରାପ ହେଇଯାଇସି। ତେଣୁ ସେ ଗ୍ୟାସ ବାହାରବାଟା କମ୍ କରବା, ଆମେ ତାକେ ସଫା କରସୁ ବୋଲି କହିସୁ, କିନ୍ତୁ ଗୋଟେ ଗୋଟେ ଗୁହାଳ ଦେଖ୍ସି ଯେ ତଳେ ଏକଦମ ଲଣ୍ଡି ଜମା ହେଇଛି, ପିସାବ ଜମା ହେଇଛି, ଯେନ୍ତା କରି ଲୋକ ଗୋଟେ ଯଦି 2-3 ଘଣ୍ଟା ଭିତରେ ଶୋଇପାରବା ବେଲେ ସେ ଗୁହାଳ ଠିକ। ତେଣୁକରି କାଣା କରବ, ମଞ୍ଚା ଯେନ୍ କରସ, ମଞ୍ଚା ତଳେ ଗୋଟେ ପଲିଥିନ ହଉ କି ଜରି ଗୋଟେ ହଉ, ଏମିତିଟା ଗୋଟେ ଗୁରେଇ କରି ତଳକେ ଲମ୍ବେଇ ଦେଇଥିଲେ, ପିସାବ ତାର ପୂର୍ବରେ କାଁ ତଳକେ ଦେଖେଇ ଦେଇଥିଲେ, ସେ ତଡ଼ାକେ ଭାଗି ଆସବା, ତମେ ସଫା କରବାକେ ସୁବିଧା, ଆରୁ ସେ ଭିତରେ ଗ୍ୟାସ ନାଇଁ ହିଏ। ଏଇଟା ଗୋଟେ, ଯଦି ଏଇଟା ମଞ୍ଚା ନାଇଁ କରିପାର ତାର ଅସୁବିଧା ନାଇଁ ନା, ତମେ କାଣ କରବ, ହାତେ ବାଲି ଦେଇଦେବ ଗୁହାଳଟି, ଖାଲି ବାଲି ଦେଇଦେଲେ କାଣ ହବା, ପିସାବଟା ଝିକି ଦେବା ତଳକେ, ଲଣ୍ଡି ତମକେ ବନ୍ଦ ଦେଇଦେବ, ବେଲେ ସେ ଗୁହାଳଟା ସୁଖା ରହିବା। ଯେନ୍ଟା ସୁଖା ରହିବା ଗୁହାଳଟା ଗନ୍ଧ ନାଇଁ ହିଏ, ସେ ଗୁହାଳଟି ଛେଲ ମାନେ ବଢିଆ ବଢି ପାରସନ୍, ଏ କଥା। ଦ୍ୱିତୀୟ କଥା କାଣ ହେଲା, ଆମେ କାଣ କରସୁ, ବୁକାକେ ମାଇକେ ଗୋଟେ ଠାନେ ଝପେଇ ଦେସୁ, ସେଟା ତ ଅସୁବିଧା, କାଣ ଗର୍ଭିଣୀ ଛେଳି ଥିବା ତାର ପାଖେ ବୁକା ଛାଡ଼ିଦେବା, ହେଲେ କାଣ ହେଇଛି ନା ବକଳେଇ ଦେସନ୍। ତେଣୁ ଅସୁବିଧା, ତମେ ବୁକାକେ ଅଲଗା ଗୋଟେ ଘର ରଖବ, ଆର୍ ଉତରେଲା ଛେଳି ମାନକେ ଅଲଗା ରଖବ, କରି ମାନକେ ଅଲଗା ରଖବ, ଛୁଆ ମାନକେ ଅଲଗା ରଖବ, ବୋଲେ ତମେ ଅସୁବିଧା ନାଇଁ। ତମେ ଘର ବିରାଟ କରବାକେ ଦରକାର ନାହିଁ, ଦେଢ ହାତ କି 2 ହାତ ଗୋଟେ ଗୋଟେ ଚାଲ ଅଲଗା ଅଲଗା କରିଦେଲେ ଛେଳି ମାନେ ସେଟା ଅଭ୍ୟାସ ହେଇଗଲେ ଯାହାର ଗୁହାଳ ସେ ଯାଇକି ରହିସନ୍।
1: ଆଚ୍ଛା ଆଜ୍ଞା, ଏଇଟା ତ ଆପଣ ଗୁହାଳର କଥା କହିଲେ, ବହୁତ ସୁନ୍ଦର ସୁନ୍ଦର କଥା କହିଲେ। ଆପଣ ଯେନ୍ ଶ୍ରୋତା ବନ୍ଧୁ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଯଦି ଆପଣଙ୍କର ହିସାବରେ ଯଦି ସେମାନେ ଗୁହାଳ ବନେଇବେ, ଗୁହାଳକେ ସଫା ରଖବେ, ବୋଲେ ନିଶ୍ଚିତ ଭାବରେ ଛେଳିଟା ବଢି ପାରବା। ଆଜ୍ଞା, ତ ଆଜ୍ଞା ଏଇଟା ତ ଗୁହାଳର କଥା କହିଲେ, ଆଉ ଗୋଟେ କଥା ହେଲା ଆଜ୍ଞା, ଏ ଛେଳି ମାନକେ ଆମେ କାଣା ଖାଇବାକେ ଦେଲେ ଠିକ ହିସାବରେ ଜଲ୍ଦି ଜଲ୍ଦି ବଢି ପାରବା, ସେ ବିଷୟରେ କହୁନ ଆଜ୍ଞା।
0: ଦେଖ, ଛେଳି ତ ଚରେଇବାକେ ନେସନ୍, ଛେଳି ଚରି କରି ବୁଦା ଜଙ୍ଗଲ ଥିଲେ ତ ଖାଇକରି ଆସନ୍, ତଥାପି ସେଙ୍ଗା ଯେନ୍ ଜାତୀୟ ଡାଲ ଥିବା ସେଙ୍ଗା ବେଲେ କାଣା, କାନ୍ଦୁଲ ହେଲା, ବିରି ହେଲା, ଝୁଡୁଙ୍ଗ ହେଲା, ଏମିତି ଜିନିଷ ମାନେ ଦେଲେ, ଆମେ ଯେନ୍ତା ମାଛ ମାଂସ ଖାଉଛୁ ତାକେ ସେନ୍ତା ଛେଙ୍ଗା ଜାତୀୟ ଡାଳ ମାନେ ଦରକାର ହେସି, ଚରି ବୋଲି ଆସିଲେ ଦେବ। ଅସଲ କଥା ହେଲା, ସମସ୍ତେ ଭୁଲି ଯାଏସନ୍ ଯେ ଛେଳିକେ ଲୁଣ ନାଇଁ ଦେବାର, ଲୁଣ ଟିକେ ଯଦି ଛେଳିକେ ନାଇଁ ଦେବ ତାର ଗାଗର ସହଜରେ ଧରେ ନାହିଁ। ଆମେ ଯେନ୍ତା ଲୁଣ ଖାଉଛୁ ଛେଳିକେ ନିହାତି ଦରକାର ହେସି, କିନ୍ତୁ ଘରେ ଆଣିକିରି ଭାତ ମଡ଼ ଯେନ୍ ଦେସନ୍ ବେଶୀ ବେଶୀ ନାଇଁ ଦିଅ, ମଡ଼ରେ ଲୁଣ ଟିକେ ପକାବ, ଆର୍ ମିନେରାଲ ମିକ୍ସଚର ବୋଲି ମିଳିଛି ବଜାରରେ, ସେଟା ଯଦି ଦେବ ତ ଭଲ କଥା, ନାଇଁ ତ ତମେ କାଣ କରବ, ସାମକା ବୋଲି ଜାଣିଛ, କୋରେନ୍ କୋରେନ୍
1: ଆଜ୍ଞା
0: କୋରେନ୍, ସେଟାକେ କାଣ କରବ, କୋରେନ୍କେ ଆଣିକିରି ପୋଡ଼େଇ ଦେବ, କେତେ କୋଡ଼େଇ ଦେଇକି ଦୁର୍ମୁସରେ ତାକୁ ପିଟିଦେଲେ ଗୁଣ୍ଡ କରିଦେବ, ସେଟା ମିନେରାଲ ମିକ୍ସଚର କାଲସିୟମ ହେଇଗଲା, ହେଟାକେ ଗାଁ ଗହଳିର ଲୋକ ବି କରିପାରିବେ। ସେଟାକେ ଗୁଣ୍ଡ କରିକିରି ଟିକେ ଟିକେ ଯଦି ମଡ଼ରେ ନୁଣ ଟିକେ ଦେଇକିରି ଦେବ, ସେଟା ଝଁ ଝଁ କରି ବଢ଼ସନ, ସେଟା ମାନେ ଖାଇବାକେ ଦେଲା ବେଳକୁ ତମେ ଫେଙ୍ଗା ଡାଳ କିଛିଟା କିଛି ଦେବ, ନହେଲେ ଯେତେବେଳେ ମିଳିଛି ମୁଗଫୁଲି ଡାଳ, ମୁଗ କୁଇଟ ଏମିତି ମାନେ ରଖିଥିବ, ବର୍ଷା ଦିନ ମାନଙ୍କରେ ଟିକେ ଟିକେ ତାକେ ଦେଇ ଦଉଥିବ, ବେଲେ ତମକେ ଅସୁବିଧା ନାଇଁ ପଡ଼େ।
1: ତ ଆଜ୍ଞା, ଆମର ଶ୍ରୋତା ବନ୍ଧୁ ମାନେ ଗୋଟେ କଥା ଜାଣିବା ଲାଗି ଚାହୁଁଛନ୍, ଯେନ୍ ମାନେ ବି ଛେଲ ପାଳନ କରିଛନ୍, ଗୋଟେ ଚିପେଇବାର ଜିନିଷ ଗୋଟେ ଅଛି, ତ ଆମେ ଛେଲ ଛୁଆକେ ଆମେ ମେଲଛା କରବା ଲାଗି ଆମେ କେତେ ଦିନ ଚିପେଇବାର କଥା ଆଜ୍ଞା?
0: ଏଇଟା କାଣ କରସନ୍, ବଡ଼ ହେଲେ ଚିପେଇ ଦେଲେ ଅସୁବିଧା ହେଇଛି, ବଡ଼ ହେଲେ ତାର ଗର୍ଦନ ଫୁଲି ଯାଇଥିସି, ଆର୍ ଚିପେଇ ଦେଲା ବେଳେ ଶୁଖି ଦେଇଛି, ତେଣୁ କରି 2-3 ମାସ ଭିତରେ ଚିପେଇ ଦେବ, ହେନେ କଟାକୁଟି କରବାର ଦରକାର ନାହିଁ, ଚିପେଇ ଦେଲେ ଏକଦମ ଗାଗର ଭଲ କରି ବଢି ଆସବା।
1: ତ ଆଜ୍ଞା, ଆପଣ ତ ଛେଲର ଖାଇବାର କଥା କହିଲେ, ଛେଲର ଗୁହାଳର କଥା କହିଲେ, ତ ଆଜ୍ଞା ଏବେ ଗୋଟେ କଥା କହନ୍, ଯେ ଆମେ ଇ ଯେନ୍ ଛେଲ ମନକେ କାଁ କାଁ ପ୍ରକାର ରୋଗ ହେସି, ଆର୍ ଇତାର ପ୍ରତିକାର କେନ୍ତା ହେଇପାରବା? ଆଜ୍ଞା,
0: ଛେଲ ମନକେ ଦେଖ, ରୋଗ ବେଲେ ଗଳା ଫୁଲା ରୋଗ ଅଛେ, ଫରିଆ ଫୁଲା ରୋଗ ଅଛେ, ଖୁରା ଚପକା ରୋଗ ଅଛେ, ତାପରେ ଅସଲ ବେମାର ହେଲା ଆମର ବର୍ତ୍ତମାନ କଳାହାଣୀତି ପିପିଆର ବୋଲି ଗୋଟେ ରୋଗ ଅଛେ, କାଣା ନାକୁ ସିଙ୍ଗଣ ବାହାରବା, ଢୁଡ଼େଇ ହେବା, ଆର୍ ଦୁବରେବା, ଆର୍ ମରିଯିବା, ଦାନ୍ତ ଉପରକେ ଦେଖବ ବୋଲେ ମାଡ଼ି ମନକେ ଘା ହେଇଯାଇଛି, ଆର୍ ସେ ବେମାର ହେଲେ ସହଜେ ବଞ୍ଚେଇ ନାଇଁ ଯେ, ସେଟା ଭୂତାଣୁ ଜନିତ ରୋଗ ଗୋଟେ, ହେଟାକେ ମେନଲି ଆଜିକାଲି ସମସ୍ତେ ଭ୍ୟାକ୍ସିନ କରିଦେବା କଥା, ଏଟା ସହଜରେ ମିଳିଯାଇଛି ଭ୍ୟାକ୍ସିନ, 3-5 ଟଙ୍କା ଗୋଟେ ଇଞ୍ଜେକ୍ସନ ଲାଗ୍ସି, ସେଟା ମାନକେ ଆଣିକିରି ବରଫରେ ଆସି ସେ ଇଞ୍ଜେକ୍ସନକେ ଦେଇଦେଲେ ପାଖାପାଖି 2-3 ବର୍ଷ ପର୍ଯ୍ୟନ୍ତ ତମର କିଛି ବେମାର ନାହିଁ, ପିପିଆର ବେମାର। ଆର ଗୋଟେ ବେମାର ହେଲା ଛେଲ ବସନ୍ତ, ଗୋଟେ ଫୁଟ ଫୁଟ ହେଇକି ଚାରିଆଡ଼େ ହେଇଯାଇଛି, ସେ ବସନ୍ତର ଭ୍ୟାକ୍ସିନ ବି ସରକାର ତରଫରୁ ମିଳିଛି, ସେଟାକେ ତମେ ଆଣିକିରି ଯଦି ଦେଇ ପାରବ ବେଲେ ବସନ୍ତ ରୋଗ ନାହିଁ। ଆର ଗୋଟେ ହେଲା କାଣ ନା, ଛେଲ ମାନଙ୍କର କୁର୍ମୀ ରୋଗ, ବର୍ଷକେ 4 ଥର ଅନ୍ତତଃ କୁର୍ମୀ ଔଷଧ ଦେଇଦେବା, ଥରକେ 2-3 ଟଙ୍କା ଖର୍ଚ୍ଚ ହେଇଛି, ବର୍ଷକେ 10 ଟଙ୍କା ଖର୍ଚ୍ଚ କଲେ ସବୁ ପର୍ଚ୍ଛା କୁର୍ମୀ ଠାନୁ, ତେଣୁକରି ଅସୁବିଧା ନାହିଁ, ସେ କୁର୍ମୀ ଔଷଧଟା କିଏ ବି ଚିନ୍ତା କରନ୍ତି ନାହିଁ, କୁର୍ମୀ ଔଷଧ ନାଇଁ ଦିଅନ୍ତି, ତେଣୁକରି 2-3 ଟଙ୍କା ଖର୍ଚ୍ଚ କରିଦେଲେ ବର୍ଷକେ 4 ଥର ଦେଇଦେଲେ କୁର୍ମୀ ବେମାର ଗଲା। ଇଆଡ଼େ ଗଳା ଫୁଲା ଲାଗି, ଚଡୁଆ ଫୁଲା ଲାଗି, ଆରୁ ଖୁରା ଚପକା ଲାଗି ଗୋଟେ ଇଞ୍ଜେକ୍ସନ ମିଳିଛି, ସେଟା ଗୋଟେ ଦେଇଦେଲେ ବର୍ଷେ ଅଚିନ୍ତା ପୁରା, ହେ ଜିନିଷଟାକେ ଚାଷୀମାନେ ଭାବି ନେଇ ପାରନ୍, ହେଲା ଗୋଟେ ଅସୁବିଧା।
1: ତ ଆଜ୍ଞା, କେନ୍ତା କରି ଆମେ ଛେଲ ପାଳନ କଲେ ଠିକ ହିସାବରେ ବଢି ପାରବା, ଆମେ ଆଦାୟ ବି ଠିକ ହିସାବରେ ପାଇପାରମୁ, ସେ ବିଷୟରେ କହିଲେ ଆଜ୍ଞା, ବହୁତ ସୁନ୍ଦର ସୁନ୍ଦର କଥା ଆମର ଶ୍ରୋତା ବନ୍ଧୁମାନେ ଜାଣିପାରିଲେ। ତ ଆଜ୍ଞା, ଶେଷ ଗୋଟେ କଥା କହନ୍, ଯେନ୍ ମାନେ ବି ଛେଲ ପାଳନ କରବା ଲାଗି ଚାହୁଁଛନ୍, ସେମାନଙ୍କେ ଆପଣଙ୍କର ବାର୍ତ୍ତା କାଣ? ଆଜ୍ଞା,
0: ସେମାନଙ୍କ ବାର୍ତ୍ତା ମୋର କାଣ ଅଛି, ଗୋଟେ ଗୀତ ଗାଇ ଦଉଛେ, ଆମର କଳାହାଣ୍ଡି ଭାଷା ତି ମୁଁ କହିଦଉଛେ। ଛେଲ ଚରାନେ ଭାଇ ଯେନ୍ ମଜା ରହିଛେ, କହିପାରିବ କି କିଏ ରେ, ସତେ କହିପାରିବ କି କିଏ, ଚରଉ ଚରଉ ସମିଆ ଯାଏ, ଜାଣି ନାଇଁ ହୁଏ ସତେରେ, ଛେଲ ଖୁରା।

0: ଭାଲେ ଭାଇ ଠକ୍ ଠକ୍ ବାଜୁଥିଲେ, ସାତ ପୁରୁଷର ଋଣ ଶୁଶି ଜାଣି ନାଇଁ ହୁଏ ଭଲରେ, କାଏଁ ଧନ୍ଦି ହେବ ଉଞ୍ଜା ଧନ୍ଦାନେ, ଛେଲ ବନେ ଥିଲେ ରେ, ଯେନ୍ ସୁଖ ଅଛେ ଛେଲ ଚରାନେ ସେ କଥା ନାଇଁ କହନ, ରଜା ବି ଦିନେ ସୁଖ ପାଇଥିଲା କଥା ନେ କହେସନ କାଏଁନ, ପଇସା ଟଙ୍କାର ଅଭାବ ନାଇଁ ରହେ ଯେତେବେଳେ ଚାହିଁ ଦେଲେ ରେ, ବାନ ବନି ଚାକିରି ବାକିରି ସବୁତକ କୁଟା, ଲୋକେ କହେସନ ସବୁବେଳେ ଏକା ଚାଷର ବେଟା, ଅହର ଚଷା ଲକ୍ଷେ ପୁଷା ଦୁନିଆ ହସୁ ଥାଏରେ।
1: ବହୁତ ସୁନ୍ଦର ଗୀତ ମାଧ୍ୟମରେ ଆପଣ ଏଇ କଥାଟା କହିଲେ ଆଜ୍ଞା, ତ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
0: ଜୁହାର ଜୁହାର।
2: କେନ୍ତା ହେଲା?
3: ଶୁଣିଲି ଦୋଦା, ଆଜ୍ଞା ଯେନ୍ ହିସାବରେ ସବୁ କହିଦେଲେ, ସବୁ ଜିନିଷ କେ ପଏଣ୍ଟ କେ ପଏଣ୍ଟ ଆର ଗଏଣ୍ଟ କେ ଗଏଣ୍ଟ ବାନ୍ଧି କରି ରଖିଛେ, ସବୁ କାମେ ଲଗାବି।
2: ହଇ ତୁଇ ତ ଶୁଣିଲୁ, ମୁଇଁ ବି ଶୁଣିଲି, ଆମର ଦୋଦା ମନେ କଲା ଏଇଟା କାମେ ଲଗାବେ।
3: ହଇ ଯେ ଖାଲି କାମେ ଲଗାବେ ବୋଲେ ନାଇଁ ହିଏ, ହେନ୍ତା କାମେ ଲଗାବାର ଯେନ୍ ଚାଷୀ ଦୋଦା ମାନଙ୍କର ସଙ୍ଗେ କଥାବାର୍ତ୍ତା ହେସୁଁ, ହେଟା ଟିକେ ଶୁଣାବୁ କେନ୍ତା?
2: ହଁ, ସକାଳେ ଆମର ଦୋଦା ଗୁଡ଼ିକ ସାଙ୍ଗେ ସୁଖ ଦୁଃଖ ଦୁଇ ପଦ ହେଲି, କେନ୍ ପ୍ରକାର ସେ କହିଛନ୍ ହେଟା କ'ଣ ଗଲା ଚାଲ ଶୁଣିଦେଉ। ପ୍ରାୟତଃ ଚାଷ ନେ ନାନାଦି ପ୍ରକାର ସମସ୍ୟା ଲାଗି ରହିଛେ, ତ ଇଟାକେ ଖାତିର ନେଇ କରି କରି ଆମର ଚାଷୀ ଦୋଦା ମାନେ ଚାଷବାସ କରୁଛନ୍, ମାତ୍ର ଏବେ ଯେନ୍ ପ୍ରକାର ଗୋଟେ ସ୍ଥିତି ହେଇଛେ, ପାନ ବର୍ଷା ପ୍ରାୟତଃ ଦେଖା ନେଇନେ, ତ ଏଥିର କାଜେ ବୋଲିକରି ଚାଷୀର ମୁଢ଼େ ଆଜି ଚଡ଼କ ପଶିଛେ, ସେ କେନାଡ଼େ କାଣା କରବା ଉନ୍ଦୁଗୁପୁ ଛାଡ଼ୁଛେ। ତ ଇ ସମୟନେ ଆମେ ଜଣେ ଚାଷୀ ଦୁଆ ସାଙ୍ଗେ କଥାବାର୍ତ୍ତା ହେଇଥିଲୁ, ସେ ତାଙ୍କର ଦୁଃଖର କଥା କହିଥିଲେ, ତ ଚାଲନ୍ ସେ ଦାଦା କେନ୍ ପ୍ରକାର ତାଙ୍କର ଦୁଃଖର କଥା ଚାଷର କଥା କହିଛନ୍ ତାଙ୍କ ଟୁଣୁ ଏକା ଶୁଣମା। ଦାଦା ଜୁହାର।
4: ନମସ୍କାର। ନମସ୍କାର।
2: ଆପଣଙ୍କ ପରିଚୟ ଟିକେ ଦିଅନ୍।
4: ମୋର ନାଁ ଚନ୍ଦ୍ରଶେଖର ସାବର।
2: ହଁ ହଁ ହଁ।
4: ଗ୍ରାମ ସରିଆ, ପୋଷ୍ଟ ସରିଆ।
2: ହଁ ହଁ ହଁ।
4: ଥାନା ନର୍ଲା, ଜିଲ୍ଲା କଲାହାଣ୍ଡି।
2: ବର୍ତ୍ତମାନ ଯେନ୍ ପାଣିପାଗ ଅବସ୍ଥା ଅଛି ଆପଣଙ୍କର ଆଡ଼େ କେନ୍ତା ଅଛି? ଏଇଟା
4: ପାନ ବର୍ଷା ତ ଟୋଟାଲି ନାଇଁ ନା ବୋଲେ ଚଲେ, ମଝି ଟିକେ ହେଇଥିଲା, ସେଟା କାଁ ଭା ଜୁତା ଜୁତି ସରିଛେ, ପୁରା ସମ୍ପୂର୍ଣ୍ଣ ନାଇଁ ହେବାର। ଏବେ ତ ଚାଷୀ ପୁରା ପାନ କେ ଆ ପାରିକରି
2: ଯେନ୍ ପ୍ରକାର ଖର୍ଚ୍ଚା ପାତି ଅଛି, ଗୋଟେ ଥର ଚାଷୀ ଡରୁଛେ ଫିକି ଦେଲା ପରେ ତ ନେଇ ମିଲେ।
4: ନାଇଁ ନାଇଁ ନାଇଁ, ସେଟା ତ ଏବେ ଯେନ୍ ପ୍ରକାର ରେଟ୍ ଘାଟ ହେଇଗଲା ନା, ତ ଚାଷୀ ଏଥିର ଲାଗି ଏକା ଟିକେ ଆଗେ ପଛେ ଭାବି ନେଇ ପାରୁଛେ, କାଁଟା କର୍ମି କାଁଟା ନେଇ ବୋଲି ଚାଷୀ ଟିକେ ହତାଶ ହେବାକେ ପଡୁଛେ।
2: ଦେଖୁନ୍, ଏ ଜୁଲାଇ ମାସ ଖେଟ୍ସି ନା, ଇବେଲକେ ଧାନ ଧୁନା କିଛି ବୁନା ବୁନି ଆପଣ କରିଛନ୍ କି କେନ୍ତା ହେଲା?
4: ନାଇଁ, ବୁନା ବୁନି ତ ଆରମ୍ଭ ନାଇଁ କରବାର, ତାଲ କାଲ ପର ଦିନେ ବୁନବାର ଆରମ୍ଭ କରମି ବୁଲଛେ।
2: ତ ଆପଣ ଗାଁରେ ବାକି ଲୋକର ହାଲଚାଲ ମାନେ?
4: ବାକି କପା ଖାଲି ପୁଟ ବନା ବନି ଚାଲିଛେ, ଆର କିଛି ଜମି ଜମା କେ କେନ ଡାଙ୍ଗ କୋଟ ଇଟା ମାନେ ବେଟା ବୁଟି ସବୁ ଜମି ପ୍ରସ୍ତୁତ ଚାଲିଛେ।
2: ଖରା ତ ପ୍ରବଳ ହଉଛେ ବେଳେ ବେଳେ,
4: ଖରା ପ୍ରବଳ ହଉଛେ, ଗୁଲଗୁଲି ହେଇଯାଉଛେ, ଦେଖିଲା ବେଳେ ମେଘୁଆ ଟିକେ ଟିକେ କରିଦଉଛେ, ବର୍ଷା ଟୋଟାଲ ନାଇଁ ହେବାର।
2: ତ ଆପଣ କାଣ ଭାବୁଛନ୍ ଏଇଟା କେନ୍ତା ହେବା?
4: ପାନ ବର୍ଷାର କଥା କାଁଟା ହେବା କାଁଟା ନାଇଁ ମୁଇଁ ବି ଭାବି ନେଇ ପାରବାର, ହୁଏ ତ ଏଇ ବର୍ଷ ଜ୍ୟୋତିଷକାର ମାନେ କି ବୈଜ୍ଞାନିକ ମାନେ କହୁଛେ ଏଇ ବର୍ଷ ମରୁଡ଼ି ହେବା ବୋଲୁଛେ, ତ ବର୍ଷା ଟିକେ ଆମକେ ନିଅଣ୍ଟା ହଉଛି ବୋଲି ଲାଗୁଛି, ଯଦି ହେଇପାରତା ଖାଇବା ବର୍କର ବୋଇଲେ ବି କିଛି ଗୋଟେ ତ୍ରାହି
2: ହେଇଯାଏତା। ପ୍ରାୟତଃ ଆପଣ ଠିକ କଥା କହିଲେ, ଆଜି ଯେନ୍ ପ୍ରକାର ଅବସ୍ଥାରେ ଆମେ ଚାଷୀ ମାନେ ଅଛୁ, ପାନ ବର୍ଷାର ଦେଖା ଦର୍ଶନ ନେଇ ନା, ତ ଏଇ ବର୍ଷ କାଣା ହେବା
3: ପଚାରି ଦେଇଛୁ? ଦାଦା ଫୁଣି ସବୁ କହିଲେ, ଧନ୍ୟବାଦ ଦେଇଛୁ, ମୁଇଁ ଫୁଣି ଦାଦାକେ ଗୋଟେ ଧନ୍ୟବାଦ ଦଉଛେ।
2: ହଁ, ପଦେ କଥାରେ ଭାଇ, ଉଯୋଗ ବୋଲେ ସର୍ବସିଦ୍ଧି, କରତି କର୍ମ କର।
5: ପ୍ରଚାର କଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ଖୁସି ଲାଗୁଛି। 2026 ବର୍ଷର ବସିଲାଣି, ଏହି 6 ମାସରେ ଆମେ ମନ୍ କି ବାତ୍ରେ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ହୋଇଥିଲା। ଆମ ଦେଶରେ କୋଟି ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ

ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି, ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ୍ତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ, ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ। କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ

0: ଏହି ଯୋଜନା ଅଧୀନରେ ଏ ଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତାର ପରିବାରକୁ 2,00,000 ଟଙ୍କାର ବୀମା କଭର୍ ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ୍ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି ଲକ୍ଷ ଲକ୍ଷ ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କୌଣସି ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ, ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବନ୍ଦୀ ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ। ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି। ବିଜ୍ଞାନ ଅନୁଭବ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ପରିବେଶ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଏ। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ଲୋକମାନଙ୍କ ମନରେ ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ହଜାର ହଜାର ଗ୍ରାମୀଣ ମହିଳା ହାଡ଼ ବଞ୍ଚାଇବା ମହିଳାମାନେ ସମାଜ ସହ ସଂଘର୍ଷ କଲେ। ସମାଜକୁ ବୁଝାଇବା ପାଇଁ
1: ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି 2 ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ

ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍, ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। 1000 ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି 20 ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ
ଜାଣୁଛନ୍ତି।

ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି ଶହେ, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ

ଯଦି କେବେ ଏହି ରୁଟ୍ ବ୍ରିଜ୍ ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ
ହେଉଥିବ।

0: ବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟ ତ କରିବା ହିଁ କରିବା, ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
2: ରାଜୁ, ମୋବାଇଲ ଛାଡେ।
3: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
2: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
3: ତ ଠିକ୍ ନମ୍ବର
2: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
3: ତମେ ତ ବଞ୍ଚେଇ ଦେଲ ଦିଦି,
2: କାମରୁ ନୁହେଁ।
4: ଆର୍ବିଆଇ କହେ,
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

Then

0: World Cup, Australia defeated India by 6 wickets in their final Group A match at Lord's, London. Earlier, opted to bat first, India posted 170 runs, losing 4 wickets in the stipulated 20 overs. In reply, Australia scored 172 runs for 4 wickets in 19 overs. And that is the end of this news bulletin.
1: ଏତେବେଳେ ଯେଉଁ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ରାତି 11:10। ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାଙ୍କୁ ଜଣାଇ ଦେଉଛୁ ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସାଗରିକା ରାଉଳ, ତାନସେନ ସିଂ, ଇତିଶ୍ରୀ ଦାସ, ଦିବାକର ମହାନ୍ତି ଏବଂ ଅଞ୍ଜଳି ମିଶ୍ର। ଚେତନା ଚିନ୍ତନ ଶୁଣିପାରିବେ ସକାଳ 6:30। ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ। 6:35 ଶୁଣିବେ ଅତିବୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସ୍ୱଚ୍ଛ ଜୀବନ ସକାଳ 7:25। ସକାଳ 7:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। ଚାଷର କଥା ପାଇଁ ସମୟ ରହିଛି 7:40। ସକାଳ 7:45 ପ୍ରଚାର କରିବୁ ପୁରାତନ କ୍ରମରେ ଓଡ଼ିଶୀ। ଶିଳ୍ପୀ ହେଲେ ମନସ୍ୱିନୀ ଖୁଣ୍ଟିଆ ଏବଂ ସତ୍ୟବାଦୀ ମିଶ୍ର। ପ୍ରଚାର କରିବୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଏଥିରେ ଶୁଣିବେ ଶିଳ୍ପୀ ଭିକାରୀ ଚରଣ ବଳଙ୍କ କଣ୍ଠରେ ଭକ୍ତିଗୀତ ସକାଳ 8:30। ସକାଳ 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00। ସକାଳ 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ପରେ ପରେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଅପରାହ୍ନ କ୍ଷମା କରିବେ ପ୍ରଚାର କରିବୁ ଖୋଲା ଝରକା ପୂର୍ବାହ୍ନ 10:10। ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ ସକାଳ 5:55। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।

ସତ୍ୟବାଦୀ ମିଶ୍ର ପ୍ରଚାର କରିବ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଏଥିରେ ଶୁଣିବେ ଶିଳ୍ପୀ ଭିକାରୀ ଚରଣ ବଳଙ୍କ କଣ୍ଠରେ ଭକ୍ତିଗୀତ ସକାଳ 8:30। ସକାଳ 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00। ସକାଳ 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ପରେ ପରେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଅପରାହ୍ନ କ୍ଷମା କରିବେ ପ୍ରଚାର କରିବୁ ଖୋଲା ଝରକା ପୂର୍ବାହ୍ନ 10:10। ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ ସକାଳ 5:55। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।